ଆକାଶବାଣୀ ରାଉରକେଲା। ଆଜି 1948 ଶତାବ୍ଦ, ଆଷାଢ଼ ମାସ 7 ଦିନ, ଇଂରାଜୀ ଜୁନ୍ ମାସ 26 ତାରିଖ ଶୁକ୍ରବାର 2026 ମସିହା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ମାଙ୍ଗଳିକ।

ବିଶେଷ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ମହମ୍ମଦ ସିକନ୍ଦର ଆଲମଙ୍କ କଣ୍ଠରେ ପୁରାତନ ରଚନାରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ସଫଳତାର ସହ ଶେଷ ହୋଇଛି ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ କଲ୍ୟାଣ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଆବାସ ଜନଗଣନା ଏପ୍ରିଲ ମାସ 16 ତାରିଖରୁ ଆରମ୍ଭ ହୋଇ ମଇ ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିସହିତ ସ୍ୱ ଜନଗଣନା କାର୍ଯ୍ୟକ୍ରମ ଏପ୍ରିଲ ପହିଲାରୁ ଏପ୍ରିଲ ମାସ 15 ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା 2027 ଫେବୃୟାରୀ ମାସରେ ଆରମ୍ଭ ହେବ ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ଶ୍ରୀ କଲ୍ୟାଣ କହିଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆସନ୍ତା ରବିବାର ଦିନ ଶେଷ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁଦ୍ଧା 3,33,7,545 ଜଣ ଭୋଟର ପରିଗଣନା ଫର୍ମ ପାଇଛନ୍ତି। ସେମାନଙ୍କ ମଧ୍ୟରୁ 3,13,42,000 ଅଧିକ ଭୋଟରଙ୍କ ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ପରିଗଣନା ଫର୍ମ କମ୍ପ୍ୟୁଟରୀକରଣ କାର୍ଯ୍ୟକୁ ସଫଳତାର ସହ ଶେଷ କରି ମାଲକାନଗିରି ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜିର୍କେ ଏହି କାର୍ଯ୍ୟରେ ନିୟୋଜିତ କର୍ମକର୍ତ୍ତା ଅଧିକାରୀଙ୍କୁ ପୁରସ୍କୃତ କରିଛନ୍ତି। ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ

0: ଛାତ୍ରୀଙ୍କୁ ସ୍କୁଲ୍ ବ୍ୟାଗ୍ ମିଳିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ବିଦ୍ୟାଳୟର ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ। ରାଜ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ଘଟୁଥିବା ମୃତ୍ୟୁ ଏବଂ ଆର୍ଥିକ ଅନିୟମିତତା ଭଳି ପ୍ରସଙ୍ଗକୁ ନେଇ ସମସ୍ତ ନିଶା ନିବାରଣ କେନ୍ଦ୍ରର ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର କହିଛନ୍ତି। ଆସନ୍ତା ସାତ ଦିନ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାର 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,503 ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟରକରଣ କରାଯାଇଛି ବୋଲି ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି। ଜିଲ୍ଲାର ମୋଟ 80% ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ହୋଇଥିବାରୁ ଏଥିରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରାକୁ ସୁନିଶ୍ଚିତ କରିବା ଏବଂ ଅତିରିକ୍ତ ଭିଡ଼କୁ ହ୍ରାସ କରିବା ପାଇଁ ପୂର୍ବତଟ ରେଳପଥ ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ବର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଆଜି ରାତି 11:00 ଭୁବନେଶ୍ୱରରୁ ଛାଡ଼ିବାକୁ ଥିବାବେଳେ ଜୁନ୍ 28 ସକାଳ 9:00 ପହଞ୍ଚିବ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ମୋବାଇଲ୍ ଫୋନ୍ ଅଙ୍ଗନୱାଡ଼ି କର୍ମୀଙ୍କୁ ବଣ୍ଟନ କରାଯାଇଥିଲା। କୋରାପୁଟ ସହରସ୍ଥିତ ସଦ୍ଭାବନା ସଭାଗୃହଠାରେ ରାଜ୍ୟ ସରକାରଙ୍କର ନୋଡାଲ ସଚିବ ଆର୍ଏସ୍ ଗୋପାଳନ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ମନୋଜ ସତୱାନ ମହାଜନଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରମାଣ ସ୍ୱଷ୍ଟ ପ୍ରତିକାର ଉପରେ ବିନିଯୋଗ କରନ୍ତୁ। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଣ୍ଡିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ଅଧିକାର କିଶୋର ନ୍ୟାୟ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 65ତମ ଅନ୍ତଃରାଜ୍ୟ ଆଥ୍ଲେଟିକ୍ସ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଓଡ଼ିଶାର ଅନିମେଶ କୁଜୁର ପୁରୁଷ 200 ମିଟରରେ ସ୍ୱର୍ଣ୍ଣପଦକ ଜିତିବା ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଅନିମେଶ 20.74 ସେକେଣ୍ଡରେ ଏହି ସଫଳତା ହାସଲ କରିଛନ୍ତି। ମହିଳା 100 ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ କାଂସ୍ୟ ପଦକ ହାସଲ କରିବା ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରିଛନ୍ତି। ପୁରୁଷ ଡେକାଥଲନ୍ରେ ଓଡ଼ିଶାର ଜାସ୍ପିର ନାୟକ 7,131.6 ତୃତୀୟ ସ୍ଥାନରେ ରହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ପେଟରେ ଘା ହେବାର କାରଣ ଓ ପ୍ରତିକାର ଆଲୋଚନା କରିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
2: ପେଟ କହିଲେ ଆମେ ସାଧାରଣତଃ ଖାଦ୍ୟନଳୀ ବୁଝିଥାଉ। ଏହି ଖାଦ୍ୟନଳୀ ଦାନ୍ତ ପାଖରୁ ଆରମ୍ଭ ହୋଇ ଇସୋଫେଗାସ୍ ବା ଖାଦ୍ୟନଳୀ, ପାକସ୍ଥଳୀ ବା ଷ୍ଟୋମାକ୍, କ୍ଷୁଦ୍ରାନ୍ତ ବା ସ୍ମଲ୍ ଇଣ୍ଟେଷ୍ଟିନ୍, ବୃହଦାନ୍ତ ବା ଲାର୍ଜ ଇଣ୍ଟେଷ୍ଟିନ୍ ଓ ଶେଷରେ ତା ମରଦ୍ୱାର ପାଖରେ ପହଞ୍ଚେ। ପେଟ ଭିତରେ ଏହି ଖାଦ୍ୟନଳୀ ବ୍ୟତୀତ ଅନ୍ୟାନ୍ୟ ବହୁ ଦରକାରୀ ଅର୍ଗାନ୍ ବା ଯନ୍ତ୍ର ରହିଛି। ଉଦାହରଣ ସ୍ୱରୂପ ଲିଭର୍ ବା ଯକୃତ, ବୃକକ୍ ବା କିଡ଼୍ନି, ଅଗ୍ନ୍ୟାଶୟ ବା ପେନକ୍ରିଆସ୍, ପ୍ଲିହା ବା ସ୍ପ୍ଲିନ୍, ଲିମ୍ଫ ନୋଡ୍, ବିଭିନ୍ନ ରକ୍ତଶିରା ତଥା ଜନନେନ୍ଦ୍ରିୟର ବିଭିନ୍ନ ଅଂଶ ମଧ୍ୟ ରହିଛି। ଏହି ସମସ୍ତ ଅଂଶ ବିଶେଷ ପେଟ ଭିତରେ ଏଭଳି ଭାବରେ ସଜା ହୋଇ ରହିଛି ଯେ ପେଟକୁ ଏକ ବିରାଟ କାରଖାନା ସହିତ ତୁଳନା କରାଯାଇପାରେ। ତେବେ ପେଟର ଘା ଅର୍ଥ କହିଲେ ସାଧାରଣତଃ ଆମେ ଖାଦ୍ୟନଳୀ ଭିତର ଘା, ପାକସ୍ଥଳୀ ଘା ବା ପେପ୍ଟିକ୍ ଅଲସର୍, କ୍ଷୁଦ୍ରାନ୍ତ ବା ବୃହଦାନ୍ତର ଘା ଯଥା ସ୍ମଲ୍ ଇଣ୍ଟେଷ୍ଟାଇନ୍ ଅଲସର୍ ଓ କଲୋନିଂ ଅଲସର ବୋଲି ବୁଝୁ। ବେଳେବେଳେ ମଳଦ୍ୱାର ଭିତରେ ମଧ୍ୟ ଘା ହୁଏ। ଏହି ସମସ୍ତ ଘା ଭିତରେ ସାଧାରଣତଃ ପାକସ୍ଥଳୀ ଘାରେ ବେଶୀ ଲୋକ ଆକ୍ରାନ୍ତ ହୁଅନ୍ତି। ଛୋଟ ଛୋଟ ପିଲାମାନଙ୍କର ଟାଇଫଏଡ୍ ଜ୍ୱର ବା ଟ୍ୟୁବରକ୍ଲୋସିସ୍ ଇତ୍ୟାଦି ହେଲେ କ୍ଷୁଦ୍ରାନ୍ତରେ ଘା ବା ସ୍ମଲ୍ ଇଣ୍ଟେଷ୍ଟିନାଲ ଅଲସର ହୋଇଥାଏ। ବୟସ ବ୍ୟକ୍ତିମାନଙ୍କର ସାଧାରଣତଃ ଲାର୍ଜ ଇଣ୍ଟେଷ୍ଟିନ୍ ବା ରେକ୍ଟମ୍ରେ ଘା ହୁଏ। ଏହାକୁ କଲୋନିକ ଅଲସର ବା ରେକ୍ଟାଲ ଅଲସର କୁହାଯାଏ। ତେବେ ବୟସ ବା ଲିଙ୍ଗ ନିର୍ବିଶେଷରେ ପାକସ୍ଥଳୀୟ ଘା ସାଧାରଣତଃ ବେଶୀ ଲୋକ ଆକ୍ରାନ୍ତ ହୁଅନ୍ତି। ପାକସ୍ଥଳୀୟ ଘା ହେବାର ବିଭିନ୍ନ କାରଣ ରହିଛି। ତିନୋଟି ମୁଖ୍ୟ କାରଣ ହେଲା ହେଲିକୋବ୍ୟାକ୍ଟର ପାଇଲୋରି, ବିଭିନ୍ନ ପ୍ରକାର ପେନ୍ କିଲା ସେବନ ଓ ଜଲିଞ୍ଜା ଏଲିସନ୍ ସିଣ୍ଡ୍ରୋମ। 1984 ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏହି ହେଲିକୋବ୍ୟାକ୍ଟର ପାଇଲୋରି ଜୀବାଣୁକୁ ଆବିଷ୍କାର କରିଥିଲେ ଓ ଗବେଷଣା ମାଧ୍ୟମରେ ସେମାନେ ଜାଣିପାରିଲେ ଯେ ଏହି ଜୀବାଣୁ ପେଟରେ ଘା ସୃଷ୍ଟି କରେ। ଏହା ବ୍ୟତୀତ ବିଭିନ୍ନ ପ୍ରକାର ପେନ୍ କିଲା ସେବନ କଲେ ପେଟ ଭିତରେ ଅମ୍ଳକ୍ଷରଣ ବଢ଼ିଯାଏ ଓ ଘା ସୃଷ୍ଟି କରେ। ଇସୋଫେଗାସରେ ଘା ହେବାର କାରଣ କିନ୍ତୁ ଅଲଗା। ବେଳେବେଳେ ଛୋଟ ଛୋଟ ପିଲାମାନେ ବା ବୟସ ବ୍ୟକ୍ତିମାନେ ଅସାବଧାନତା ବଶତଃ ହେଉ ବା ଦୁର୍ଘଟଣା ହେଉ ବା କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଫିନାଇଲ ବା ସଲଫ୍ୟୁରିକ ଏସିଡ୍ ବା ହାଇଡ୍ରୋକ୍ଲୋରିକ ଏସିଡ୍ ଇତ୍ୟାଦି ପିଇ ଦିଅନ୍ତି। ଏହା ପିଇବା ଦ୍ୱାରା ଇସୋଫେଗାସ ବା ଷ୍ଟୋମାକ୍ ଏବଂ କ୍ଷୁଦ୍ରାନ୍ତ ଭିତରେ ଏସିଡ୍ ବା ଆଲକାଲି ଜନିତ ଘା ସୃଷ୍ଟି ହୁଏ। ଏହାକୁ କୁହନ୍ତି କୋରୋସିଭ୍ ଅଲସର। ଏହା ବ୍ୟତୀତ କ୍ୟାନ୍ସର ବା କର୍କଟ ରୋଗ ହେଲେ ପେଟର ଯେକୌଣସି ଅଂଶରେ ମଧ୍ୟ ଘା ହୋଇପାରେ, ଯଥା ଇସୋଫେଜାଲ କ୍ୟାନ୍ସର, ଷ୍ଟୋମାକ୍ କ୍ୟାନ୍ସର, କୋଲନ୍ କ୍ୟାନ୍ସର ବା ରେକ୍ଟାଲ କ୍ୟାନ୍ସର ଇତ୍ୟାଦି। ଏହି କର୍କଟ ରୋଗ ପୁଣି ଖାଦ୍ୟନଳୀରୁ ଯାଇ ଦୂର ସ୍ଥାନରେ ଯଥା ଲିଭର, ଫୁସ୍ଫୁସ୍ ଓ ମସ୍ତିଷ୍କରେ ମଧ୍ୟ ଘା ସୃଷ୍ଟି କରେ। ବର୍ତ୍ତମାନ ପ୍ରଶ୍ନ ଉଠେ ଏହି ଘାର ଲକ୍ଷଣ କ'ଣ। ପେଟରେ ଘା ହେଲେ ସାଧାରଣତଃ ଭୋକ ଲାଗେ ନାହିଁ, ପେଟ ବ୍ୟଥା ହୁଏ, ବାନ୍ତି ହୁଏ, ରକ୍ତ ବାନ୍ତି ବା କଳାଝାଡ଼ା ହୁଏ। ଆଉ କ୍ୟାନ୍ସର ରୋଗ ହେଲେ ଶରୀରର ବିଭିନ୍ନ ଅଂଶ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ମଣିଷକୁ ମୃତ୍ୟୁ ମୁଖରେ ପକାଇଦିଏ। ଏହି ରୋଗ ଜାଣିବାର ଏକ ସହଜ ବାଟ ହେଉଛି ଏଣ୍ଡୋସ୍କୋପି ବା କଲୋନୋସ୍କୋପି। ଏହା ଏକ ଯନ୍ତ୍ର ଯାହା ମାଧ୍ୟମରେ ଆପଣ ରୋଗ ଜାଣିପାରିବେ ଓ ଚିକିତ୍ସା ମଧ୍ୟ କରିପାରିବେ। ଏଣ୍ଡୋସ୍କୋପି ମାଧ୍ୟମରେ ସେହି ଘାର ବିଭିନ୍ନ ଅଂଶକୁ ନେଇ ମାଇକ୍ରୋସ୍କୋପରେ ମଧ୍ୟ ହିଷ୍ଟୋଲୋଜିକାଲ ଏକ୍ସାମିନେସନ କରିପାରିବେ। ଏହି ସମସ୍ତ ସୁବିଧା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ନୂତନ ଭାବରେ ଖୋଲାଯାଇଥିବା ହେପାଟୋଲୋଜି ବା ଲିଭର ବା ଯକୃତ ରୋଗ ବିଭାଗରେ ରହିଛି। ପ୍ରତିକାର ଭାବରେ କୁହାଯାଇପାରେ ଆପଣ ଖାଦ୍ୟପେୟର ନିୟମିତ ଆପଣମାନେ ରକ୍ଷା କରିବେ। ନିରାମିଷ ଖାଦ୍ୟ ଶରୀର ପକ୍ଷରେ ସୁପାଚ୍ୟ, ଆମିଷ ଖାଦ୍ୟ ସେବନ ଦ୍ୱାରା ସାଧାରଣତଃ କର୍କଟ ରୋଗ ବା କ୍ୟାନ୍ସର ରୋଗର ପ୍ରାଦୁର୍ଭାବ ବେଶୀ ଭାବରେ ହୁଏ। ତେବେ କ୍ୟାନ୍ସର ଘାର ଚିକିତ୍ସା ସାଧାରଣତଃ କଷ୍ଟକର ଓ ବ୍ୟୟବହୁଳ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ପେଟରେ ଘା ହେବାର କାରଣ ଓ ପ୍ରତିକାର ଆଲୋଚନା କରିଥିଲେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kHz ଯୋଗେ। ସମୟ ବର୍ତ୍ତମାନ 7:15 PM। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ, କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚ ସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପଶ୍ଚିମ ଏସିଆ ବିବାଦଜନିତ ଆର୍ଥିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି IMF ମତବ୍ୟକ୍ତ। ଭେନେଜୁଏଲା ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା 188 ବୃଦ୍ଧି। ଏବଂ ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବେଲଫାଷ୍ଟରେ। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2023 ଓ 2024 ବ୍ୟାଚ୍ର ସାମରିକ ଇଞ୍ଜିନିୟରିଂ ସେବାର ତାଲିମ ନେଉଥିବା ଅଧିକାରୀମାନଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଆତ୍ମନିର୍ଭରତା ବର୍ତ୍ତମାନ ରାଷ୍ଟ୍ରଗୁଡ଼ିକ ଲାଗି ଏକ ରଣନୈତିକ ଆବଶ୍ୟକତାରେ ପରିଣତ ହୋଇଛି। ଆତ୍ମନିର୍ଭର ଦେଶ ବିପର୍ଯ୍ୟୟ ସମୟରେ ମଧ୍ୟ ବିକାଶମୂଳକ କାର୍ଯ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେଇଥାଏ। ଅପରେସନ୍ ସିନ୍ଦୁର ସମୟରେ ଏହା ଅଧିକ ସ୍ପଷ୍ଟ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

0: ଶ୍ରୀମତୀ ମୁର୍ମୁ ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା କ୍ଷମତା, ଆଧୁନିକ ଜ୍ଞାନକୌଶଳ ତଥା ଘରୋଇ ଶିଳ୍ପ ଭିତ୍ତିଭୂମିଗୁଡ଼ିକର କାର୍ଯ୍ୟକ୍ଷମତାର ସଠିକ୍ ପ୍ରସ୍ତୁତି ଓ ରଣନୈତିକ ସମୟୋପଯୋଗୀ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ସାମରିକ ଇଞ୍ଜିନିୟରିଂ ସେବାର ଅଧିକାରୀମାନେ ଦେଶର ପ୍ରତିରକ୍ଷା ଭିତ୍ତିଭୂମିର ମେରୁଦଣ୍ଡକୁ ଅଧିକ ସଶକ୍ତ କରିବାରେ ସହାୟକ ହୋଇଥାନ୍ତି। ଏହି ଅଧିକାରୀମାନଙ୍କ ଦକ୍ଷତା, ଉତ୍ସର୍ଗୀକୃତ ସେବା ତଥା କଠିନ ପରିଶ୍ରମ ମାଧ୍ୟମରେ ସମଗ୍ର ସେନାବାହିନୀ ଦେଶକୁ ଉପଯୁକ୍ତ ସୁରକ୍ଷା ଦେବାରେ ସକ୍ଷମ ହୋଇଥାନ୍ତି ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର ଦଶମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏନ୍ସିବିର 2025 ବର୍ଷ ଲାଗି ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହିତ ଜାମ୍ମୁ ଓ ଗୌହାଟୀ ଲାଗି ନବନିର୍ମିତ ଏନ୍ସିବି କ୍ଷେତ୍ରୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ଶ୍ରୀ ଶାହା ଏକ ଅନ୍ଲାଇନ୍ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ, ଯାହା ଅଧୀନରେ ଦେଶବ୍ୟାପୀ ଜବତ ହୋଇଥିବା ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,00,000 କିଲୋଗ୍ରାମରୁ ଉର୍ଦ୍ଧ ନିଶାଦ୍ରବ୍ୟଗୁଡ଼ିକୁ ଆଇନ ଅନୁଯାୟୀ ନଷ୍ଟ କରାଯିବ। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଇରାନ ବିବାଦ ଏବଂ ଶକ୍ତି କ୍ଷେତ୍ରରେ ମୂଲ୍ୟବୃଦ୍ଧିର ଅର୍ଥନୈତିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି IMF କହିଛି। ଗତକାଲି IMF ପକ୍ଷରୁ କରାଯାଇଥିବା ନିୟମିତ ସାମ୍ବାଦିକ ସମ୍ମିଳନୀରେ ଏହାର ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଜୁଲି କୋଜାକ୍ ଏହି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବାହ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଭାରତର ଅର୍ଥନୀତି ସ୍ଥିର ରହିଛି ଏବଂ ଘରୋଇ ଚାହିଦା ମଧ୍ୟ ସମାନ୍ତରାଳ ଭାବେ ବଜାୟ ରହିଛି। 2026-27 ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି 6.5% ବୃଦ୍ଧି ପାଇବ ବୋଲି IMF ଆକଳନ କରିଛି। ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଯୁଦ୍ଧବିରତି ସହିତ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲାଯିବା ଦିଗରେ ନିଆଯାଉଥିବା ପଦକ୍ଷେପ ଯୋଗୁଁ ବିଶ୍ୱସ୍ତରରେ ଅର୍ଥନୀତି ଉପରେ ଏକ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି IMF ଆଶା ବ୍ୟକ୍ତ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 3-ଦିନିଆ ସେସେଲ୍ସ ଗସ୍ତ କରିବେ। ଏହି ଅବସରରେ ଶ୍ରୀ ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ 2015 ସେସେଲ୍ସ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ 2 ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନିଙ୍କ ସହିତ ବୈଠକ କରିବେ। ଉଭୟ ନେତାଙ୍କ ମଧ୍ୟରେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବ୍ଲିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଆଜି ଦେଶବ୍ୟାପୀ ଆଶୁରାଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଓ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ତାଜିଆ ଶୋଭାଯାତ୍ରା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 188କୁ ବୃଦ୍ଧି ପାଇଛି ବୋଲି ଜାତୀୟ ଆସେମ୍ବ୍ଲିର ସଭାପତି ଜର୍ଜ ରୋଡ୍ରିଗିସ୍ ଘୋଷଣା କରିଛନ୍ତି। ଏଥିସହିତ ଆହତଙ୍କ ସଂଖ୍ୟା 1,520କୁ ବୃଦ୍ଧି ପାଇଥିବା ବେଳେ 200 ଜଣ ଭଗ୍ନାବଶେଷ ତଳେ ରହିଯାଇଥିବା ସେ କହିଛନ୍ତି। ଶ୍ରୀ ରୋଡ୍ରିଗିସ୍ କହିଛନ୍ତି, ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ଥିଲା। ଏଥିରେ 2,927 ପରିବାର ନିଜର ବାସଗୃହ ହରାଇଛନ୍ତି। ଗତ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ହୋଇଥିବା ଭୂକମ୍ପଗୁଡ଼ିକ ଭିତରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୋଡ୍ରିଗେସ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରି ଶ୍ରୀ ରୋଡ୍ରିଗେସ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବାତିଲ କରିଛନ୍ତି। ଭାରତ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗେସ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସହାୟତାପୂର୍ଣ୍ଣ ବାର୍ତ୍ତା ପାଇଁ ପ୍ରଶଂସା କରିଛନ୍ତି। ଏହି ଆହ୍ୱାନପୂର୍ଣ୍ଣ ସମୟ ମଧ୍ୟରେ ଭାରତ ଓ ଭେନେଜୁଏଲା ମଧ୍ୟରେ ଲୋକସମ୍ପର୍କ ସହଯୋଗର ଭାବନା ଉପରେ ପରିବେଷ୍ଟିତ ବୋଲି ରାଷ୍ଟ୍ରପତି ରୋଡ୍ରିଗେସ୍ କହିଛନ୍ତି। ସରକାର ପାସପୋର୍ଟ ଆବେଦନ ଲାଗି ଶୁଳ୍କ ବୃଦ୍ଧି କରିଛନ୍ତି। ଏହାଦ୍ୱାରା 36 ପୃଷ୍ଠାର ନୂତନ ପାସପୋର୍ଟ କିମ୍ବା ପାସପୋର୍ଟ ପୁନଃ ପ୍ରଦାନ ପାଇଁ ଏଣିକି 2500 ଟଙ୍କା ଦେବାକୁ ପଡ଼ିବ। ପାସପୋର୍ଟ ସଂଶୋଧନ ନିୟମ 2026 ଅଧୀନରେ କରାଯାଇଥିବା ଏହି ନିଷ୍ପତ୍ତି ଆସନ୍ତା ମାସ 1 ତାରିଖରୁ କାର୍ଯ୍ୟକାରୀ କରାଯିବ। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ନୂତନ ନିୟମ ଅନୁଯାୟୀ ତତ୍କାଳ ଅଧୀନରେ ଏକ ନୂତନ ପାସପୋର୍ଟ କିମ୍ବା ପାସପୋର୍ଟ ପୁନଃ ପ୍ରଦାନ ଲାଗି 5000 ଟଙ୍କା ଦେବାକୁ ପଡ଼ିବ। ସେହିଭଳି 60 ପୃଷ୍ଠାର ସାଧାରଣ ପାସପୋର୍ଟ କିମ୍ବା ଏହାର ପୁନଃ ପ୍ରଦାନ ଲାଗି 3500 ଟଙ୍କା ଏବଂ ତତ୍କାଳ ଅଧୀନରେ ଏଥିଲାଗି 6000 ଟଙ୍କା ଏଣିକି ଦେବାକୁ ପଡ଼ିବ। ବର୍ତ୍ତମାନ 36 ପୃଷ୍ଠାର ପାସପୋର୍ଟ ଲାଗି 1500 ଟଙ୍କା ଏବଂ 60 ପୃଷ୍ଠାର ପାସପୋର୍ଟ 2000 ଟଙ୍କା ଦେବାକୁ ପଡ଼ୁଛି। ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 6:00 ଏହି ମ୍ୟାଚ୍ ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଭାରତ ଆୟାରଲାଣ୍ଡ ବିପକ୍ଷରେ ଦ୍ୱିତୀୟ ତଥା ଚୂଡ଼ାନ୍ତ T20 ମ୍ୟାଚ୍ ଖେଳିବ। ଏହାପରେ ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତ କରିବେ। ସେଠାରେ 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ ସିରିଜ୍ ଖେଳାଯିବ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ଏରେ ଏକ ମ୍ୟାଚ୍ରେ ଭାରତ ବାଂଲାଦେଶକୁ 5 wicketରେ ପରାସ୍ତ କରିଛି। ଇଂଲଣ୍ଡର ମଞ୍ଚେଷ୍ଟରଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 overରେ 8 wicket ହରାଇ 136 ରନ୍ କରିଥିଲା। 137 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ 16 over ଓ 5 balls ପାଞ୍ଚ wicket ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଶେଫାଲି ବର୍ମା 34 balls 53 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଗ୍ରୁପ୍ ଏର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସ୍କୁ 88 ରନ୍ରେ ପରାସ୍ତ କରିଛି। ଫିଫା ବିଶ୍ୱକପ୍ରେ ଗତକାଲି ଗ୍ରୁପ୍ ଇର ଏକ ମ୍ୟାଚ୍ରେ ଆଇଭରି କୋଷ୍ଟ କ୍ୟୁରାକାଓକୁ 2-0 ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ଇକ୍ୱେଡର ଜର୍ମାନୀକୁ 2-1 ପରାସ୍ତ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆ ବିପକ୍ଷରେ 1-0 ବିଜୟୀ ହୋଇଛି। ୟୁଏସ୍ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର 3 ଖେଳାଳି ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗରେ ତନ୍ଭି ଶର୍ମା ଜର୍ମାନର ୟୁଭନି ଲିଙ୍କୁ 23-21 ଓ 21-16 ସେଟ୍ରେ ଏବଂ ଦେବିକା ସିହାଗ ପେରୁର ଲୁସିଆ କାଷ୍ଟିଲୋଙ୍କୁ 21-14 ସେଟ୍ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗରେ କିଦାମ୍ବି ଶ୍ରୀକାନ୍ତ ଏସ୍ ଦୟାନନ୍ଦଙ୍କୁ 21-14 ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ, କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବେଲ୍ଫାଷ୍ଟରେ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ବିକାଶଧାରା। ଆଜିର ବିଷୟ ରହିଛି ନିଶାମୁକ୍ତ ଯୁବପିଢ଼ି ସୁସ୍ଥ ସମାଜ ଗଠନର ଆଧାର। କାର୍ଯ୍ୟକ୍ରମ ଶୁଣିବା କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
2: ଆସ ଭାଇମାନେ ହାତରେ ହାତ କାନ୍ଧରେ କାନ୍ଧ ମିଶେଇ ନେବା, ଶପଥ ନେବା, ସାପ୍ତାହିକ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବା, କ୍ଲିନ୍ ଆଣ୍ଡ ଗ୍ରୀନ୍ର ଲକ୍ଷ୍ୟକୁ ପୂରଣ କରିବା। ରାଉରକେଲା ହେବ ସବୁଜ ସୁନ୍ଦର ସହର, ଆମ ସହର।
3: ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶରୀରକୁ ସୁସ୍ଥ ରଖିବା ଏବଂ ରୋଗ ନିରାକରଣ ପାଇଁ ଏକ ପ୍ରାକୃତିକ ଓ ସ୍ଥାୟୀ ପଦ୍ଧତି। ଏହା ଶାରୀରିକ ଦୁର୍ବଳତା ଦୂର କରିବା ସହିତ ମାନସିକ ଚାପ ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ। ତେବେ ପ୍ରାକୃତିକ ଚିକିତ୍ସା ଆପଣାନ୍ତୁ, ସୁସ୍ଥ ଜୀବନ ପାଆନ୍ତୁ।
4: ଅଳିଆ ଆବର୍ଜନା ରାସ୍ତାରେ ପକାନ୍ତୁ ନାହିଁ, ଏହାଦ୍ୱାରା ପରିବେଶ ନଷ୍ଟ ହୋଇଥାଏ। ପରିବେଶକୁ ସୁସ୍ଥ ରଖନ୍ତୁ ଏବଂ ନିଜେ ସୁସ୍ଥ ରୁହନ୍ତୁ। ଆପଣମାନଙ୍କୁ ମୋର ଛୋଟ ନିବେଦନ, ଆମ ସହର ଆମ ଗର୍ବ, ପରିଷ୍କାର ରଖିବା ଆମ କର୍ତ୍ତବ୍ୟ, ସବୁଜ ସୁସ୍ଥ ଜୀବନ, ଆସନ୍ତୁ କରିବା ସ୍ୱଚ୍ଛତା ଅଭିଯାନ।

ଏକ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣମାନଙ୍କୁ ରାଉରକେଲା ଏଫ୍ଏମ୍ ବ୍ୟାଣ୍ଡର 102.6 ମେଗାହର୍ଜର ବିକାଶ ଧାରା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ମଧୁସ୍ମିତା। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁଟି ହେଉଛି ମାଦକ ଦ୍ରବ୍ୟ ବିରୋଧୀ ସଚେତନତା। ଶ୍ରୋତା ବନ୍ଧୁ, ଆଜି ଆମେ ଗୋଟିଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସମସାମୟିକ ବିଷୟ ଉପରେ ଆଲୋଚନା କରିବାକୁ ଯାଉଛେ, ମାଦକ ଦ୍ରବ୍ୟ ବିରୋଧୀ ସଚେତନତା। ବର୍ତ୍ତମାନ ସମୟରେ ନିଶାସକ୍ତ କେବଳ ଜଣେ ବ୍ୟକ୍ତିର ସମସ୍ୟା ନୁହେଁ, ବରଂ ପରିବାର, ସମାଜ ଏବଂ ଦେଶର ବିକାଶ ପାଇଁ ଗୋଟିଏ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି। ମାଦକ ଦ୍ରବ୍ୟ କହିଲେ ଆମେ ସେହି ସମସ୍ତ ପଦାର୍ଥକୁ ବୁଝୁ ଯାହା ମଣିଷର ମସ୍ତିଷ୍କ, ଚିନ୍ତାଧାରା ଏବଂ ବ୍ୟବହାର ଉପରେ କୁପ୍ରଭାବ ପକାଇଥାଏ। ଗଞ୍ଜେଇ, ଅଫିମ, ହିରୋଇନ, ବ୍ରାଉନ ସୁଗର, କୋକେନ୍ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ଆଜି ଅନେକ ଯୁବକ ଯୁବତୀଙ୍କ ଜୀବନକୁ ଧ୍ୱଂସ କରୁଛି। ପ୍ରଥମେ କୌତୂହଳ, ବନ୍ଧୁମାନଙ୍କ ଚାପ କିମ୍ବା ମାନସିକ ଚାପରୁ ଆରମ୍ଭ ହେଉଥିବା ଏହି ଅଭ୍ୟାସ ପରେ ଗୋଟିଏ ଭୟଙ୍କର ନିଶାରେ ପରିଣତ ହୋଇଥାଏ। ଆଜିର ଯୁବପିଢ଼ି ଦେଶର ଭବିଷ୍ୟତ, କିନ୍ତୁ ଦୁଃଖର ବିଷୟ, ଅନେକ ଯୁବକ ଯୁବତୀ ନିଶାର ଜାଲରେ ଫସି ନିଜର ଶିକ୍ଷା, କ୍ୟାରିୟର ଏବଂ ସ୍ୱପ୍ନକୁ ନଷ୍ଟ କରୁଛନ୍ତି। ଅନେକ ମଧ୍ୟ ଚାପ, ବେକାରୀ, ଏକାକୀପଣ କିମ୍ବା ଭୁଲ ସଙ୍ଗତିର କାରଣରୁ ନିଶା ଆଡ଼କୁ ଆକର୍ଷିତ ହେଉଛନ୍ତି। କେତେକ କ୍ଷେତ୍ରରେ ସୋସିଆଲ ମିଡିଆ ଏବଂ ଚଳଚ୍ଚିତ୍ରରେ ନିଶାକୁ ଆକର୍ଷଣୀୟ ଭାବରେ ଦେଖାଇବା ମଧ୍ୟ ଯୁବ ସମାଜକୁ ପ୍ରଭାବିତ କରୁଛି। ମାଦକ ଦ୍ରବ୍ୟର କୁପ୍ରଭାବ ଅତ୍ୟନ୍ତ ଭୟାବହ। ଏହା ଶରୀରର ବିଭିନ୍ନ ଅଙ୍ଗକୁ ମଧ୍ୟ କ୍ଷତି ପହଞ୍ଚାଏ। ହୃଦରୋଗ, ଲିଭର ପ୍ରୋବ୍ଲେମ, ଫୁସ୍ଫୁସ୍ ରୋଗ, ମାନସିକ ଅସନ୍ତୁଳନ, ଅବସାଦ ଏବଂ ଅନେକ ଜଟିଳ ରୋଗ ଏହା ମାଧ୍ୟମରେ ସୃଷ୍ଟି ହୁଏ। ନିଶାସକ୍ତ ବ୍ୟକ୍ତି ଧୀରେ ଧୀରେ ନିଜର ବିବେକ ଶକ୍ତି ମଧ୍ୟ ହରାଇଥାଏ ଏବଂ ଭଲ ମନ୍ଦର ମଧ୍ୟ ତଫାତ୍ ବୁଝିପାରେ ନାହିଁ। ମାଦକ ଦ୍ରବ୍ୟ କେବଳ ସ୍ୱାସ୍ଥ୍ୟକୁ ନୁହେଁ, ପରିବାରକୁ ମଧ୍ୟ ଭାଙ୍ଗିଥାଏ। ନିଶାସକ୍ତ ବ୍ୟକ୍ତି ନିଜର ଆର୍ଥିକ ସମ୍ପଦକୁ ନଷ୍ଟ କରେ, ପରିବାରରେ ଅଶାନ୍ତି, କଳହ ଏବଂ ଅସୁରକ୍ଷାର ପରିବେଶ ସୃଷ୍ଟି ହୁଏ। ଅନେକ ପରିବାର ନିଜର ସନ୍ତାନକୁ ନିଶା କାରଣରୁ ହରାଇଛନ୍ତି। ଏହା ଏକ ଦୁଃଖଦ ଏବଂ ଚିନ୍ତାଜନକ ସ୍ଥିତି ମଧ୍ୟ। ନିଶାଶକ୍ତି ଅପରାଧ ବୃଦ୍ଧିର ଗୋଟିଏ ପ୍ରମୁଖ କାରଣ। ନିଶାର ଟଙ୍କା ଯୋଗାଡ଼ କରିବା ପାଇଁ ଅନେକ ଲୋକ ଚୋରି, ଲୁଟ୍, ହିଂସା, ଅନ୍ୟାନ୍ୟ ଅପରାଧରେ ଜଡ଼ିତ ହୋଇପଡ଼ନ୍ତି, ଫଳରେ ସମାଜରେ ଅଶାନ୍ତି ଏବଂ ଅସୁରକ୍ଷା ବଢ଼ିଥାଏ। ତେବେ ଏହି ସମସ୍ୟାର ସମାଧାନ କ'ଣ? ଯଦି ଆମେ ଦେଖିବା, ସଚେତନତା ହିଁ ସବୁଠାରୁ ବଡ଼ ଅସ୍ତ୍ର। ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସାମାଜିକ ସଂଗଠନ ମାଧ୍ୟମରେ ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ଜଣାଇବା ଆବଶ୍ୟକ। ଅଭିଭାବକମାନେ ସନ୍ତାନମାନଙ୍କ ସହିତ ନିୟମିତ କଥାବାର୍ତ୍ତା କରିବା ସହିତ ସେମାନଙ୍କର ଆଚରଣ ଉପରେ ମଧ୍ୟ ଧ୍ୟାନ ଦେବା ଦରକାର। ତାପରେ ଯୁବମାନଙ୍କୁ କ୍ରୀଡ଼ା, ଯୋଗ, ସଙ୍ଗୀତ ଏବଂ ସୃଜନଶୀଳ କାର୍ଯ୍ୟକଳାପ ସହ ଯୋଡ଼ି ରଖିବା ଉଚିତ। ଏହି କାର୍ଯ୍ୟକଳାପ ସେମାନଙ୍କୁ ସକାରାତ୍ମକ ଦିଗରେ ଆଗେଇ ନେବ ଏବଂ ନିଶାରୁ ମଧ୍ୟ ଦୂରେଇ ରଖିବ। ତାପରେ ସରକାର ଏବଂ ଆଇନ ପ୍ରୟୋଗକାରୀ ସଂସ୍ଥାମାନେ ମାଦକ ଦ୍ରବ୍ୟର ଅବୈଧ କାରବାର ବିରୋଧରେ କଠୋର ପଦକ୍ଷେପ ନେବା ଆବଶ୍ୟକ। ଯେଉଁମାନେ ଆଗରୁ ନିଶାସକ୍ତ ହୋଇପଡ଼ିଛନ୍ତି ସେମାନଙ୍କୁ ଘୃଣା କିମ୍ବା ଅବହେଳା ନ କରି ଚିକିତ୍ସା ଏବଂ ପୁନର୍ବାସର ସୁଯୋଗ ଦେବା ଉଚିତ। ଠିକ୍ ପରାମର୍ଶ, ପରିବାରର ସହଯୋଗ ଏବଂ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ଅନେକ ଲୋକ

0: ନିଶାମୁକ୍ତ ଜୀବନକୁ ଫେରି ପାରିଛନ୍ତି। ତେବେ ଶ୍ରୋତା ବନ୍ଧୁ, ଆଜି ଆମେ ଆମ କାର୍ଯ୍ୟକ୍ରମରେ ମାଦକ ଦ୍ରବ୍ୟ ବିରୋଧୀ ସଚେତନତା ସମ୍ପର୍କରେ ଆଲୋଚନା କରିବାକୁ ଯାଉଛେ। ତେବେ ଏହି ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ମ୍ୟାଡାମ ସବିତା ପରିଡ଼ା, ଯିଏକି ରାଜଗାଙ୍ଗପୁର ବ୍ଲକରେ ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର ଭାବେ କାର୍ଯ୍ୟରତ। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ, ତାଙ୍କ ସହିତ ସାକ୍ଷାତ କରିବା ଏବଂ ତାଙ୍କ ସହିତ ଆଲୋଚନା କରିବା ଆଜିର ଆମର ବିଷୟବସ୍ତୁ ମାଦକ ଦ୍ରବ୍ୟ ବିରୋଧୀ ସଚେତନତା ସମ୍ପର୍କରେ ଅଧିକ କିଛି କଥା। ମ୍ୟାଡାମ ନମସ୍କାର। ମ୍ୟାଡାମ ଆଜି ଆପଣଙ୍କୁ ଆମର ବିକାଶ ଧାରା କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ ମ୍ୟାଡାମ।
0: ମ୍ୟାଡାମ ଆଜିର ଆମର ଯେଉଁ ବିଷୟବସ୍ତୁଟି ରହିଛି ନିଶାମୁକ୍ତ ଯୁବପିଢି ସୁସ୍ଥ ସମାଜ ଗଠନର ଆଧାର, ଏହି ସମ୍ପର୍କରେ ତେବେ ମ୍ୟାଡାମ ଆପଣ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଜଣେଇବେ ଏଇ ଯୋଉ ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟ ବିରୋଧୀ ଦିବସ କାହିଁକି ପାଳନ କରାଯାଏ ଏବଂ ଏହି ଦିବସ ପାଳନ କରିବାର ମହତ୍ତ୍ୱ କଣ ରହିଛି?
1: ଆମେ ଯୋଉ ଆନ୍ତର୍ଜାତିକ ମାଦକ ଦ୍ରବ୍ୟ ବିରୋଧୀ ଦିବସ ପାଳନ କରୁଛୁ ତା ପଛରେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ବା ମହତ କାରଣ ଅଛି। ଯେମିତିକି ଧରିନିଅନ୍ତୁ ଆମେ ପ୍ରତିବର୍ଷ ଜୁନ ମାସ 26 ତାରିଖକୁ ଆନ୍ତର୍ଜାତିକ ମାଦକ ଦ୍ରବ୍ୟ ବିରୋଧୀ ଦିବସ ଭାବେ ପାଳନ କରୁଛୁ।
0: ଆଜ୍ଞା,
1: କିନ୍ତୁ ପ୍ରଶ୍ନଟି ହଉଛି କି କାହିଁକି ପାଳନ କରୁଛୁ? ଯେତେବେଳେ କୌଣସି ଦିବସକୁ ଆନ୍ତର୍ଜାତିକ ସ୍ତରରେ ଆମେ ପାଳନ କରୁଛୁ ନିଶ୍ଚିନ୍ତ ରୂପେ ତା ପଛରେ କିଛି ନା କିଛି ଗୋଟେ କାରଣ ରହିଥିବ। ବର୍ତ୍ତମାନ ଆଜିର ସମୟରେ ନିଶା ଆମ ସମାଜକୁ ଗୋଟିଏ ଏପରି ରୋଗ ଭାବରେ ଗ୍ରାସ କରିଛି, ଯଦି ତାକୁ ବର୍ତ୍ତମାନ ସ୍ତରରେ ଆମେ ନ ଅଟକେଇବା ଭବିଷ୍ୟତରେ ତାହା ଏକ କରାଳ ରୂପ ଧାରଣ ନ କରିବ ବୋଲି ଆମେ କହିପାରିବାନି। ତେଣୁ କୌଣସି ପରିସ୍ଥିତି ଆଗକୁ ଅତି ଶୋଚନୀୟ ନ ହେଇଯାଉ ବୋଲି ଲୋକଙ୍କ ଭିତରେ ସଚେତନତା ଆଣିବା ପାଇଁ ଆମେ ପ୍ରତିବର୍ଷ ଜୁନ 26 ତାରିଖକୁ ଆନ୍ତର୍ଜାତିକ ମାଦକ ଦ୍ରବ୍ୟ ବିରୋଧୀ ଦିବସ ଭାବେ ପାଳନ କରିଥାଉ। ଏହି ଦିବସକୁ ପାଳନ କରିବା ପଛରେ ଆମର ଉଦ୍ଦେଶ୍ୟ କ'ଣ ରହୁଛି? ଉଦ୍ଦେଶ୍ୟ ରହୁଛି କି ଆମେ ଯେମିତି କୌଣସି ବ୍ୟକ୍ତି ନିଶାଦ୍ରବ୍ୟ ସେବନ ଯୋଉ କରୁଛନ୍ତି ତା ପଛରେ ତାଙ୍କର ଶାରୀରିକ, ମାନସିକ ଏବଂ ସାମାଜିକ ସ୍ତରରେ କ'ଣ କୁପ୍ରଭାବ ରହୁଛି ସେଇଟା ଲୋକଙ୍କୁ ଆମେ ସଚେତନ କରାଇ ପାରିବା। ମାଦକ ଦ୍ରବ୍ୟ ଆଜି ବିଶ୍ୱର ଏକ ଗୁରୁତର ସାମାଜିକ ସମସ୍ୟା ଭାବେ ଦେଖାଦେଇଛି। ମାନେ ଏହା କୌଣସି ଗୋଟେ ବ୍ୟକ୍ତିର କେବଳ ଶାରୀରିକ ନୁହଁ, ଶାରୀରିକ ଭାବରେ ତାର ମାନସିକ ସ୍ତରକୁ ବି ମଧ୍ୟ ଆଘାତ ପହଞ୍ଚାଉଛି। କୌଣସି ବ୍ୟକ୍ତି ଯେତେବେଳେ ନିଶାଦ୍ରବ୍ୟ ସେବନ କରୁଛନ୍ତି କେବଳ ସେ ବ୍ୟକ୍ତି ନୁହେଁ, ସେ ବ୍ୟକ୍ତି ସହିତ ଜଡ଼ିତ ତାଙ୍କର ପରିବାର ବର୍ଗ, ସାହି ପଡ଼ିଶା, ତାଙ୍କର ବନ୍ଧୁ ବାନ୍ଧବ ଇତ୍ୟାଦି ମଧ୍ୟ ପ୍ରଭାବିତ ହେଇଥାନ୍ତି। ତେଣୁ ଆମର ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ଲୋକମାନଙ୍କର ଚିନ୍ତାଧାରା, ତାଙ୍କର ଆଚାର ବିଚାର ବ୍ୟବହାର ଇତ୍ୟାଦି ଯୋଉ ପ୍ରଭାବିତ ହଉଛି ନିଶା ଦ୍ରବ୍ୟର ସେବନ ଯୋଗୁଁ, ସେ ସବୁକୁ ଆମେ କେମିତି ଅଟକେଇ ପାରିବା ଏବଂ କେମିତି ଗୋଟେ ସୁସ୍ଥ ସମାଜର ଗଠନରେ ଆମେ ସମସ୍ତେ ମିଳିତ ଭାବେ ସହଯୋଗ କରିପାରିବା, ସେଥିପାଇଁ 1987 ଜୁନ 26 ତାରିଖରେ ଏହା ନିଷ୍ପତ୍ତି ନିଆଗଲା କି ଆମେ ଏହି ଦିବସଟିକୁ ଆନ୍ତର୍ଜାତିକ ମାଦକ ଦ୍ରବ୍ୟ ବିରୋଧୀ ଦିବସ ଭାବେ ପାଳନ କରିବୁ। ମ୍ୟାଡାମ ମୁଁ ଏଠି କହି ରଖିବାକୁ ଚାହେଁ କି ମାଦକ ଦ୍ରବ୍ୟ ସେବନ କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ନୁହେଁ, ଏହାର ସେବନ ଦ୍ୱାରା କୌଣସି ବ୍ୟକ୍ତିର ମାନସିକ ସ୍ତରରେ ହଉ କିମ୍ବା ସେ ବ୍ୟକ୍ତିକୁ ଦାରିଦ୍ରତା ହଉ, ସେ ବ୍ୟକ୍ତିକୁ ଅପରାଧ କରିବା ପାଇଁ ହଉ, ହିଂସା, ଦୁର୍ଘଟଣା, ପାରିବାରିକ ଅଶାନ୍ତି, ମାନସିକ ଅବସାଦ, ଚାପ ଇତ୍ୟାଦି ବିଭିନ୍ନ ପ୍ରକାରର ଖରାପ କାର୍ଯ୍ୟରେ ଲିପ୍ତ ହେବାରେ ନିଶା ତାଙ୍କୁ ସାହାଯ୍ୟ କରିଥାଏ। ତେଣୁ ଜଣେ ବ୍ୟକ୍ତି ଯେତେବେଳେ ନିଶା ଦ୍ରବ୍ୟ ସେବନ କରୁଛନ୍ତି କିମ୍ବା ଆମେ କହିପାରିବା କି ନିଶା ଦ୍ରବ୍ୟର କବଳରେ ପଡୁଛନ୍ତି, ସେତେବେଳେ ସେ ବ୍ୟକ୍ତି ଜଣଙ୍କର ନିଜ ଉପରେ ମାନେ କ୍ଷମତା ହ୍ରାସ ପାଇଯାଉଛି। ଯେମିତିକି କୌଣସି ବ୍ୟକ୍ତି, ଆପଣ ବି ଦେଖୁଥିବେ, ଆମେ ସମସ୍ତେ ଏ ଜିନିଷକୁ ଜାଣିଛନ୍ତି, ଯେତେବେଳେ କୌଣସି ବ୍ୟକ୍ତି ମଦ ସେବନ କରୁଛନ୍ତି ସେ ବ୍ୟକ୍ତି କ'ଣ କହୁଛନ୍ତି, କ'ଣ କରୁଛନ୍ତି, କେଉଁ ଭଳି ଆଚାର ବିଚାର ତାଙ୍କର ରହୁଛି, ସେ ତାଙ୍କର ସେ ବିଷୟରେ କୌଣସି ହୋସ୍ ରହୁ ନାହିଁ। ତ ୟା ଫଳରେ କ'ଣ ହେଉଛି ନା ଆମେ ଏହା ଜାଣୁଛନ୍ତି, ଦେଖୁବିଛନ୍ତି କି ଆଜିର ସାଧାରଣତଃ ଯୁବପିଢ଼ିମାନେ ଏଇ ନିଶାଦ୍ରବ୍ୟ ସେବନରେ ବେଶୀ ଭାବରେ ଲିପ୍ତ ରହୁଛନ୍ତି। ଆମର ଯେଉଁ ଯୁବପିଢ଼ିମାନେ ଯେଉଁମାନେ ସ୍କୁଲ ଯାଉଛନ୍ତି, କଲେଜ ଯାଉଛନ୍ତି କିମ୍ବା ଯେଉଁମାନେ ଚାକିରି କରୁଛନ୍ତି, ଯେଉଁ ଯୁବପିଢ଼ିଙ୍କ ଉପରେ ସମ୍ପୂର୍ଣ୍ଣ

0: ନିଜକୁ ଭାରାକ୍ରାନ୍ତରୁ ମୁକ୍ତ କରିବା ପାଇଁ ସେମାନେ କ'ଣ କରୁଛନ୍ତି ନା ନିଶାଦ୍ରବ୍ୟର ସେବନକୁ ଏକ ଜରିଆ ଭାବି ଦେଇଛନ୍ତି। ପାରିବାରିକ ସମସ୍ୟା ରହୁଛି, ସେ ପାରିବାରିକ ସମସ୍ୟାରୁ ମଧ୍ୟ ବାହାରିବା ପାଇଁ ସେମାନେ ଭାବୁଛନ୍ତି କି ନିଶାଦ୍ରବ୍ୟ ସେବନ ତାଙ୍କ ପାଇଁ ଏକ ଫଳପ୍ରଦ ଉପାୟ ବୋଲି ସେମାନେ ଭାବୁଛନ୍ତି। ଏହିସବୁ କାରଣରୁ ସେମାନେ କ'ଣ କରୁଛନ୍ତି ନା ନିଶାଦ୍ରବ୍ୟରେ ଲିପ୍ତ ରହୁଛନ୍ତି। କୁ ଛାଡ଼ିକି ବି ଆହୁରି ଅଧିକ ବି କାରଣ ରହୁଛି, ଯେମିତିକି ଆଜିର ସମୟରେ ନିଶାଦ୍ରବ୍ୟ ବହୁତ ସହଜରେ ପିଲାଙ୍କ ପାଖରେ ଉପଲବ୍ଧ ହେଇପାରୁଛି, ସହଜ କୁ ଛାଡ଼ିଦେଲେ ଶସ୍ତାରେ ମଧ୍ୟ ଉପଲବ୍ଧ ହେଇପାରୁଛି, ଯାହାଫଳରେ କି ପିଲାମାନେ ନିଶାଦ୍ରବ୍ୟ ପ୍ରତି ଆକର୍ଷିତ ହେଉଛନ୍ତି। ଏବଂ ନିଶାଦ୍ରବ୍ୟ ଗୋଟେ ଏପରି ଜିନିଷ ଯାହାକୁ ଥରେ ଯଦି ଆପଣ ବ୍ୟବହାର କରୁଛନ୍ତି, ବାରମ୍ବାର ପୁନର୍ବାର ଏହା ବ୍ୟବହାର କରିବାକୁ ଆପଣଙ୍କର ମାନସିକ ସ୍ତରରେ, ଆପଣଙ୍କ ଶାରୀରିକ ସ୍ତରରେ ଆପଣ ଏହାର ଅଭାବ ଅନୁଭବ କରିବେ ଏବଂ ବାରମ୍ବାର ଆପଣ ଚାହିଁବେ କି କେମିତି ନିଶାଦ୍ରବ୍ୟ ପ୍ରତି ନିଶାଦ୍ରବ୍ୟ ଆପଣଙ୍କୁ ମିଳିପାରିବ ଏବଂ ଆପଣ ତାର ସେବନ କରିପାରିବେ। ତେଣୁ ଏହି ଯେଉଁ ଆମର ମାନେ ଆମର June 26 ଆମେ ଆନ୍ତର୍ଜାତିକ ମାଦକ ଦ୍ରବ୍ୟ ବିରୋଧୀ ଦିବସ ଭାବେ ପାଳନ କରୁଛୁ, ଏଥିରେ ବହୁତ ସ୍ୱେଚ୍ଛାସେବୀ ଦଳ ରହୁଛନ୍ତି, ସ୍କୁଲ ସ୍ତରରେ ହେଲା, କଲେଜ ସ୍ତରରେ ହେଲା, ସରକାରଙ୍କ ତରଫରୁ ହେଲା, ଏଠି କ'ଣ ହେଉଛି ନା ସେମାନେ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି, କ'ଣ କରିପାରିଲେ, କ'ଣ ରାସ୍ତା ଆପଣେଇ ପାରିଲେ ଆମ ଯୁବ ସମାଜ କିମ୍ବା ଯୁବ ସମାଜକୁ ଛାଡ଼ିଲା ପରେ ମଧ୍ୟ ଅନ୍ୟମାନେ ଯେଉଁମାନେ ମଧ୍ୟ ନିଶାଦ୍ରବ୍ୟରେ ଲିପ୍ତ ରହୁଛନ୍ତି ସେମାନଙ୍କୁ ଆମେ ଏଥିରୁ ମୁକ୍ତ କରିପାରିବା ଏବଂ ଯାହାଫଳରେ ଆମର ଏକ ସୁସ୍ଥ ସମାଜ ଗଠନ କରିପାରିବା। ଆଉ ସୁସ୍ଥ ସମାଜ ଗଠନ ହିଁ ହେଉଛି ଆମର ମୂଳ ଲକ୍ଷ୍ୟ।
1: ବହୁତ ସୁନ୍ଦର ମ୍ୟାଡମ। ତେବେ ମ୍ୟାଡମ, ବର୍ତ୍ତମାନ ସମୟରେ ଯୁବପିଢ଼ି ମଧ୍ୟରେ ନିଶା ଶକ୍ତି ବଢିବାର ମୁଖ୍ୟ କାରଣ ଗୁଡିକ କ'ଣ ରହିଛି ସେ ବିଷୟରେ ଜଣେଇବେ?
0: ହଁ ମ୍ୟାଡମ, ଏଇଟା ଗୋଟେ ବହୁତ ଭଲ ପ୍ରଶ୍ନ କି ବର୍ତ୍ତମାନ ସମୟରେ ଯୋଉ ଯୁବପିଢି ଅଛନ୍ତି ସେମାନେ ନିଶାଶକ୍ତ ହବା ପଛରେ କାରଣ ଗୁଡିକ କ'ଣ? କାରଣ ଯେପର୍ଯ୍ୟନ୍ତ ଆମେ କାରଣ ଜାଣିନାହାନ୍ତି ସେ ପର୍ଯ୍ୟନ୍ତ ଆମେ ତାର ନିବାରଣ ମଧ୍ୟ କରିପାରିବାନି। ସେଥିପାଇଁ ନିଶାଶକ୍ତ ପଛରେ ଥିବା କାରଣ ଗୁଡିକ ବାହାର କରିବା ମଧ୍ୟ ବହୁତ ଜରୁରୀ ଅଟେ। ଯେତେ ଆମେ ଦେଖିବା, ମୁଁ ଯେମିତିକି ଆପଣଙ୍କୁ କିଛି ସମୟ ଆଗରୁ କହିଲି କି ଆମର ଯୋଉ ଯୁବପିଢ଼ି ଅଛନ୍ତି ସେ ଯୁବପିଢ଼ି ମାନେ ହିଁ ଅଧିକାଂଶ ସ୍ତରରେ ଆମ ଯୁବପିଢ଼ି ମାନେ ହିଁ ଟିକେ ନିଶାରେ ଲିପ୍ତ ରହୁଛନ୍ତି, ନିଶାଶକ୍ତ ହେଉଛନ୍ତି। ଯୁବପିଢ଼ି ଯେଉଁମାନେ ନିଶାଶକ୍ତ ହେଉଛନ୍ତି ତାହା ପଛରେ ବି କାରଣ ଅଛି, ଯେ ସେମାନେ ମାନସିକ ସ୍ତରରେ ପଢ଼ାର ଚାପଗ୍ରସ୍ତ ହେଉଛନ୍ତି, ଚାକିରିର ଚାପଗ୍ରସ୍ତ ହେଉଛନ୍ତି, ବିଭିନ୍ନ ପ୍ରକାରର ପାରିବାରିକ ସମସ୍ୟାର ଚାପଗ୍ରସ୍ତ ହେଉଛନ୍ତି। ଯେତେ ସମାଜ ଆଗକୁ ବଢ଼ୁଛି, ଯେତିକି ବିଜ୍ଞାନ ବୈଷୟିକ ସ୍ତରରେ ଆମେ ଆଗକୁ ବଢ଼ୁଛନ୍ତି ସେଇଭଳି ସାଙ୍ଗରେ ଆମେ ସମସ୍ୟା ଗୁଡିକ ମଧ୍ୟ ସୃଷ୍ଟି ହେଉଛି। ତ ସେ ସମସ୍ୟା ଗୁଡିକୁ ଯେଉଁମାନେ ସମ୍ଭାଳି ପାରୁନାହାନ୍ତି କିମ୍ବା ସେ ସମସ୍ୟା ଗୁଡିକୁ ସେମାନେ ସହଜରେ ହ୍ୟାଣ୍ଡେଲ କରିପାରୁନାହାନ୍ତି ତାଙ୍କୁ ଲାଗୁଛି କି ନିଶା ହେଉଛି ଗୋଟେ ରାସ୍ତା ଯେଉଁଥିରେ ସେମାନେ ମାନସିକ ସ୍ତରରେ କିଛି ସମୟ ପାଇଁ ହଉ ପଛେ ସେମାନେ କ'ଣ କରିବେ ନା ମାନସିକ ଚାପରୁ ମୁକ୍ତି ପାଇପାରିବେ। କିନ୍ତୁ ଏଇଟା ସମାଧାନ ନୁହେଁ। କୌଣସି ମାନସିକ ଚାପ କିମ୍ବା ଶାରୀରିକ ଚାପ କିମ୍ବା ଆଉ କୌଣସି ପ୍ରକାର ଚାପରୁ ମୁକ୍ତି ପାଇବା ପାଇଁ ନିଶା ଏକମାତ୍ର ସମାଧାନର ବାଟ ନୁହେଁ। ଏଇଟା ପ୍ରଥମେ ଆମକୁ ଜାଣିବାକୁ ପଡିବ। ଆକୁ ଛାଡିକି ଆହୁରି ମଧ୍ୟ ବହୁତ ସାରା କାରଣ ରହୁଛି, ଯେମିତିକି ଆଜିର ସମୟରେ ପିଲାମାନଙ୍କ ପାଖରେ ସହଜରେ ନିଶାଦ୍ରବ୍ୟ ମିଳିଯାଉଛି, ସହଜରେ ଆଉ ଶସ୍ତାରେ, ଖାଲି ସହଜରେ ନୁହେଁ ଶସ୍ତାରେ ମଧ୍ୟ ମିଳିଯାଉଛି, ଯାହାଫଳରେ ପିଲାମାନେ ଭାବୁଛନ୍ତି କି ଆମେ ଭୋଜି କରିବାକୁ ଯିବୁ ତ ଆମେ ମଦ୍ୟପାନ କରିବୁ, ଆମେ ଯଦି କୌଣସି ପ୍ରକାରର ସଫଳତା ପାଇଛୁ ତାହେଲେ ତାକୁ ସେଲିବ୍ରେଟ୍ କରିବା ପାଇଁ ମଦ୍ୟପାନ କରିବୁ, ଯଦି ଆଜି ଆମର ବାହାଘର କେଉଁଠି ଗୋଟେ ହେଉଛି ତାହେଲେ ସେଥିରେ ଆମେ ମଦ୍ୟପାନ କରିବୁ, କିମ୍ବା ଯଦି ଆମେ କୌଣସି ପ୍ରକାରର କମ୍ପିଟିସନ୍ ହେଉଛି ସେଥିରେ ଆମେ ମଦ୍ୟପାନ କରିବୁ, କିମ୍ବା ଆମେ ଫେସନ୍ ଭାବରେ ଆମେ ସିଗାରେଟ୍ର ବ୍ୟବହାର କରିବୁ। ଏସବୁ ସେମାନେ ଭାବୁଛନ୍ତି ଆକୁ ଗୋଟେ ନିଶାଦ୍ରବ୍ୟ ସେବନକୁ ଆଜିର ଯୁବପିଢ଼ି ଗୋଟେ ଆଚିଭମେଣ୍ଟ ବୋଲି ଭାବିଦେଉଛନ୍ତି। ସେମାନେ ଭାବୁଛନ୍ତି କି ଯେଉଁମାନେ ନିଶାଦ୍ରବ୍ୟର ସେବନ କରୁଛନ୍ତି ସେଇମାନେ ହିଁ ସମାଜର ଆଗ ଧାଡ଼ିରେ ଲୋକ ତାଙ୍କୁ ଚିହ୍ନୁଛନ୍ତି, ସେମାନେ ହିଁ ସମସ୍ତଙ୍କ ପାଖରେ ପରିଚିତ, ସେମାନଙ୍କୁ ହିଁ ସମସ୍ତେ ସେମାନଙ୍କ ସମସ୍ତଙ୍କ ନଜରରେ ସେମାନେ ରହୁଛନ୍ତି, ସମସ୍ତେ ତାଙ୍କୁ ଇମ୍ପୋର୍ଟାନ୍ସ ଦେଉଛନ୍ତି, ପ୍ରାୟୋରିଟିରେ ରଖୁଛନ୍ତି ଇତ୍ୟାଦି। ତ ସେଥିପାଇଁ ପ୍ରଥମେ ଆମର ଯେଉଁ ଯୁବପିଢ଼ି ଅଛନ୍ତି ସେମାନଙ୍କୁ ଏଇ ଧାରଣା ତାଙ୍କ ମୁଣ୍ଡରୁ ବାହାରିବା ଦରକାର କି ସବୁ ଜିନିଷ

0: ସମସ୍ୟାର ସମାଧାନ ବା ସବୁ ଜିନିଷର କେନ୍ଦ୍ରରେ ନିଶାଦ୍ରବ୍ୟ ନାହିଁ। ନିଶାଦ୍ରବ୍ୟଟାକୁ ଆମେ ଜବରଦସ୍ତି ତାକୁ ଆମେ ଗୋଟେ ମାନେ ଅଧିକ ଗୁରୁତ୍ୱ ଦେଉଛନ୍ତି, କିନ୍ତୁ ବାସ୍ତବରେ ନିଶାଦ୍ରବ୍ୟର ସେତିକି ଗୁରୁତ୍ୱ କିମ୍ବା ସେତିକି ଇମ୍ପୋର୍ଟାନ୍ସ ଯାଏ ନାହିଁ ଯେତିକି ଆମେ ତାକୁ ଦେଉଛନ୍ତି। କିନ୍ତୁ ଦ୍ୱିତୀୟତଃ ଆମେ ମାନେ ଯେଉଁ ଆମର ଆଜି ଯେଉଁ ଯୁବକମାନେ ଅଛନ୍ତି ବା ଯୁବପିଢ଼ିମାନେ ଅଛନ୍ତି, ସେମାନେ କିଛି ଜିନିଷକୁ ନୂଆ ଭାବରେ ବ୍ୟବହାର କରିବା କିମ୍ବା ଯେମିତିକି ଆମେ କହୁ କି ଆମେ ତାକୁ ଟ୍ରାଏଲ୍ ନେବା ବୋଲି ଭାବିକି ମଧ୍ୟ ସେମାନେ କ'ଣ କରୁଛନ୍ତି, ନିଶାଦ୍ରବ୍ୟର ସେବନ କରୁଛନ୍ତି। କି ଏଇ ଜିନିଷଟା ବ୍ୟବହାର କଲେ କେମିତି ଲାଗେ ଆମେ ଜାଣିବା ନିହାତି ଆବଶ୍ୟକ। କେବେ କେବେ ଏମିତି ମଧ୍ୟ ହୁଏ କି ସେମାନେ କୁସଙ୍ଗତରେ ପଡ଼ି କି ସାଙ୍ଗମାନଙ୍କ ବୁଦ୍ଧିରେ ପଡ଼ିକି କି ଆମେ ଜାଣିବା ଦରକାର କି ଏଇଟା ବ୍ୟବହାର କଲେ କିଛି ହେବନି, ଆମକୁ ଭଲ ଲାଗିବ, କେମିତି ଲାଗୁଛି ଆମେ ଜାଣିବାକୁ ଚେଷ୍ଟା କରିବା। ଏଇ ଯେଉଁ ସେମାନଙ୍କ ମନରେ କୌତୂହଳ ସୃଷ୍ଟି ହେଉଛି କୌଣସି ନୂଆ ଜିନିଷ ଜାଣିବା ମାନେ ପାଇଁ କିମ୍ବା ଏଇ ନିଶାଦ୍ରବ୍ୟର ବ୍ୟବହାର କଲେ କେମିତି ଲାଗେ, ଏଇ ଯେଉଁ କୌତୂହଳଟା ମଧ୍ୟ ସେମାନଙ୍କୁ ଧୀରେ ଧୀରେ ଧୀରେ ଧୀରେ ନିଶାଗ୍ରସ୍ତ କରାଇ ଦେଉଛି, ଯେଉଁଥିରୁ ସେମାନେ ପୁଣି ପଛକୁ ଫେରିକି ଆସିପାରୁ ନାହାନ୍ତି। ତାପରେ ଆଉ କିଛି କାରଣ ଯେମିତିକି ମୁଁ କହିଲି କି ଆଜିର ସମୟରେ ବେକାରୀ ସମସ୍ୟା ବହୁତ ମାତ୍ରାରେ ଦେଖାଯାଉଛି, ଯେଉଁଟାକି ପାଠ ପଢ଼ା ପରେ ପିଲାମାନେ ଯେଉଁ ଚାକିରିର ସମସ୍ୟା ସେମାନଙ୍କ ପାଖରେ ରହୁଛି ସେଥିରେ ସେମାନେ ଏତେ ଅବସାଦକୁ ପଳାଇ ଯାଉଛନ୍ତି କି ସେମାନେ ଭାବୁଛନ୍ତି କି ନିଶାର ସେବନ କଲେ ସେମାନଙ୍କୁ କିଛି ମାତ୍ରାରେ ଏଥିରୁ ମୁକ୍ତି ମିଳିପାରିବ, କିମ୍ବା ଅନ୍ୟ କୌଣସି ଯେମିତି ଚାପ ଯେମିତିକି ବିଭିନ୍ନ ପ୍ରକାରର ଆଜିର ଡେଟ୍ରେ ଆପଣ ସୋସିଆଲ ମିଡ଼ିଆରେ ଦେଖିପାରୁଥିବେ ବିଭିନ୍ନ ପ୍ରକାରର ଫ୍ରଡ୍ କେସ୍ ହେଲା, ବିଭିନ୍ନ ପ୍ରକାରର ଇଲିଗାଲ ୱାର୍କ ହେଲା, ସେଥିରେ ସେମାନେ ଇନଭଲ୍ଭ ରହିବା ଯୋଗୁଁ ମଧ୍ୟ ସେମାନେ ନିଶାଦ୍ରବ୍ୟ ପ୍ରତି ଆକର୍ଷିତ ହେଉଛନ୍ତି। ସେମାନେ ସେଇ ଯେଉଁ ଅବସାଦ କିମ୍ବା ସେଇସବୁ ଯେଉଁ ପ୍ରେସରରୁ ବାହାରିବା ପାଇଁ ସେମାନେ ଭାବୁଛନ୍ତି କି ନିଶାଦ୍ରବ୍ୟ ସେବନ ଆମକୁ ଏଥିରୁ ବାହାର କରିପାରିବ, କିନ୍ତୁ ସେମାନେ ନିଜେ ବୁଝୁନାହାନ୍ତି କିମ୍ବା ସେମାନଙ୍କୁ ବୁଝାଇବା ପାଇଁ ମଧ୍ୟ ସେମାନଙ୍କ ପାଖରେ କେହି ନାହାନ୍ତି କି ଏସବୁ କ୍ଷଣସ୍ଥାୟୀ ଦୀର୍ଘ ସମୟରେ ଦୀର୍ଘ କାଳରେ ଏସବୁ ସେମାନଙ୍କୁ ଆହୁରି ଅଧିକ ପ୍ରଭାବିତ କରିବ। ଯେଉଁଥିରୁ ବାହାରିବା ପାଇଁ ସେମାନେ ଏସବୁ ଜିନିଷ ବ୍ୟବହାର କରୁଛନ୍ତି ତାଠୁ ଅଧିକା ସେମାନଙ୍କୁ ଏଇସବୁ ବ୍ୟବହାରର ଫଳାଫଳ ସେମାନଙ୍କୁ ଅଧିକା କ୍ଷତିଗ୍ରସ୍ତ କରିବ ସେଟା ସେମାନେ ବୁଝିପାରୁ ନାହାନ୍ତି। ଏପରି ଭାବରେ ବହୁତ କାରଣ ରହୁଛି, କିନ୍ତୁ ଆମେ ଏସବୁ କାରଣକୁ ଜାଣିକି କେବଳ ତାକୁ ତା ବାଟରେ ଛାଡ଼ିଦେଲେ ହେବନି, ଆମେ ନିଶ୍ଚିନ୍ତ ରୂପେ ସରକାରଙ୍କ ସ୍ତରରେ ହେଉ କିମ୍ବା ବେସରକାରୀ ସ୍ତରରେ ହେଉ ବ୍ୟକ୍ତିଗତ ସ୍ତରରେ ହେଉ ଆମକୁ ନିଶ୍ଚିନ୍ତ ରୂପେ ଚେଷ୍ଟା କରିବା ଦରକାର କି ଏମିତି କ'ଣ କରାଯାଇପାରିବ ଯେଉଁଥିରୁ କି ଆଜି ଆମେ ଯେଉଁମାନେ ନିଶାଦ୍ରବ୍ୟ ଗ୍ରହଣ କରୁଛନ୍ତି କିମ୍ବା ନିଶାଗ୍ରସ୍ତ ହେଇଯାଉଛନ୍ତି ସେମାନଙ୍କୁ ଏ ସମସ୍ୟାରୁ ଆମେ ବାହାର କରିପାରିବା।
1: ଆଜ୍ଞା ମ୍ୟାଡମ୍, ବହୁତ ସୁନ୍ଦର ମ୍ୟାଡମ୍। ତେବେ ମ୍ୟାଡମ୍, ଏବେ ଆପଣ ଆମ ଶ୍ରୋତାବନ୍ଧୁ ମାନଙ୍କୁ କହିବେ, ଏ ଯେଉଁ ମାଦକ ଦ୍ରବ୍ୟର ପ୍ରଭାବ ଜଣେ ବ୍ୟକ୍ତିର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ କିପରି ପଡ଼ିଥାଏ?
0: ଏଇଟା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, କାରଣ ଆମେ ଆମର ଯେତେବେଳେ ପର୍ଯ୍ୟନ୍ତ ଶରୀରର କୌଣସି କ୍ଷତି ନ ହେଇଛି ସେ ପର୍ଯ୍ୟନ୍ତ ଆମେ ସେ ଜିନିଷର କୁପ୍ରଭାବ ବିଷୟରେ ଆମେ ସତର୍କ ରହିପାରିବା ନାହିଁ। ଆମେ ପ୍ରଥମେ ଜାଣିବା କି ନିଶାଦ୍ରବ୍ୟ ବ୍ୟବହାର କରିଲେ ଆମର କ୍ଷତିଟା କ'ଣ ହେଉଛି। ଯଦି ଆମେ ଶାରୀରିକ ବା ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ ଆଲୋଚନା କରିବା, ଯଦି ଆମେ ମାଦକ ଦ୍ରବ୍ୟ ବ୍ୟବହାର କରୁଛନ୍ତି ଏହା ସିଧାସଳଖ ଭାବରେ ବିଭିନ୍ନ ପ୍ରକାରର ରୋଗ ସହିତ ଆମର ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେକକୁ ସିଧାସଳଖ ଭାବରେ ପ୍ରଭାବିତ କରୁଛି, ଆମର ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ କରୁଛି, ଯେମିତିକି ଆମର ଲଙ୍ଗସ୍ ପ୍ରୋବ୍ଲେମ୍ ହେଲା, କିଡ଼ନୀ ପ୍ରୋବ୍ଲେମ୍ ହେଲା, ଲିଭର୍ ପ୍ରୋବ୍ଲେମ୍ ହେଲା, ହାର୍ଟ ପ୍ରୋବ୍ଲେମ୍ ହେଲା, ବିପି ପ୍ରୋବ୍ଲେମ୍ ହେଲା, ସୁଗାର ପ୍ରୋବ୍ଲେମ୍ ହେଲା, ଏଗୁଡ଼ାକ ସିଧାସଳଖ ଭାବେ ଆମର ମାଦକ ଦ୍ରବ୍ୟ ସହିତ ଜଡ଼ିତ ଅଛନ୍ତି। ଯେତେ ଅଧିକା ମାତ୍ରାରେ ଆମେ ମାଦକ ଦ୍ରବ୍ୟର ବ୍ୟବହାର କରିବା କିମ୍ବା ନିଶାଦ୍ରବ୍ୟର ବ୍ୟବହାର କରିବା ସେତେ ମାତ୍ରାରେ ଆମର ଏଇ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ପ୍ରଭାବିତ ହେବ। ଯେମିତିକି ଆମର ଯଦି ଆମେ ଦୀର୍ଘ ଦିନ ପର୍ଯ୍ୟନ୍ତ ଆମେ ସିଗାରେଟ୍ କିମ୍ବା ବିଡ଼ିର ସେବନ କରୁଛନ୍ତି ତାହେଲେ ଆମର ଲଙ୍ଗସ୍ ପ୍ରଭାବିତ ହେବ ହିଁ ହେବ। ଯଦି ଆମେ ମଦ୍ୟପାନ କରୁଛନ୍ତି ଆମର କିଡ଼ନୀ ଲିଭର ଉପରେ ସିଧାସଳଖ ଭାବରେ ପ୍ରଭାବ ପକାଇବ। ତେଣୁ ଆମର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ଆମର ମାଦକ ଦ୍ରବ୍ୟ ସେବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଅଛନ୍ତି। ଅତି ଅଧିକ ପରିମାଣରେ ଆପଣ ମାଦକ ଦ୍ରବ୍ୟର କିମ୍ବା ନିଶା ଦ୍ରବ୍ୟର ସେବନ କରିବା ଏସବୁ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ପ୍ରଭାବ ପଡ଼ିବ। ୟାକୁ ଛାଡ଼ିଦେଲା ପରେ ମଧ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଆମେ ସ୍ମୃତିଶକ୍ତିର କ୍ଷୀଣ ହେବା କିମ୍ବା ଆମର

0: କ୍ଷୀଣ ହବା, ତାପରେ ଚିଡ଼ଚିଡ଼ା ପ୍ରକୃତି ହେଇଯିବା, କିମ୍ବା ଆମର ଲୋକମାନେ ଯେଉଁମାନେ ଅଧିକା ମାତ୍ରାରେ ନିଶାଦ୍ରବ୍ୟର ସେବନ କରୁଛନ୍ତି ସେମାନେ ଧୀରେ ଧୀରେ ଲୋକମାନଙ୍କ ସହିତ ମିଳାମିଶା କରିବା ବନ୍ଦ କରିଦେବା, ମାନେ ଯେଉଁଟା ସାମାଜିକ ଭାବରେ ରହିବା କଥା ସେଇଟା ସେମାନେ ସେତେ ଲୋକଙ୍କଠୁ ଟିକେ ଦୂରେଇ ରହିବା, ଏକଲା ରହିବାକୁ ସେମାନେ ବାଛି ନିଅନ୍ତି। ତ ୟା ଫଳରେ ସେମାନଙ୍କର କର୍ମକ୍ଷେତ୍ରରେ ହେଉ, ଚାକିରି ଜୀବନରେ ହେଉ, ତାଙ୍କର ପାରିବାରିକ ସ୍ତରରେ ହେଉ, କିମ୍ବା ଅନ୍ୟ ପ୍ରକାରର ମାନେ ସାମାଜିକ ଘଟଣା ଉପରେ ସେଗୁଡ଼ାକ କ'ଣ କରେ ନା ପ୍ରଭାବ ପକାଏ। ତାକୁ ଛାଡ଼ିଦେଲା ପରେ ଯଦି ଆପଣ ଦେଖିବେ ତାହେଲେ ଯେଉଁମାନେ ସବୁ ନିଶାଦ୍ରବ୍ୟର ବ୍ୟବହାର କରୁଛନ୍ତି ସେମାନଙ୍କର ପାଚନ ତନ୍ତ୍ର ମାନେ ଯେମିତିକି ହଜମ ହେବାର ଶକ୍ତି, ତାପରେ ସେମାନଙ୍କର କିଡ଼ନୀର ଫଙ୍କସନ୍, ବ୍ଲଡ୍ ସର୍କ୍ୟୁଲେସନ୍ସ ଏଗୁଡ଼ାକ ଉପରେ ମଧ୍ୟ ପ୍ରଭାବ ପକାଏ। ତେଣୁ ଧୀରେ ଧୀରେ ଏସବୁ ଅଙ୍ଗ ପ୍ରତ୍ୟେକ ଯଦି ଆମର ଇଣ୍ଟରନାଲ୍ ଅର୍ଗାନ୍ସ ଯଦି ଧୀରେ ଧୀରେ କ୍ଷୀଣ ହେଇଯିବ ତ ମଣିଷ ଧୀରେ ଧୀରେ ଦୁର୍ବଳ ହେଇଯିବ, ତାର ରୋଗ ପ୍ରତିରୋଧକ ଶକ୍ତି କମିଯିବ, ଏବଂ ଯଦି ସାଧାରଣ କୌଣସି ରୋଗ ସେମାନଙ୍କୁ ହେଉଛି ତା ସହିତ ଲଢ଼ିବାର ମଧ୍ୟ ସେମାନଙ୍କର ଶକ୍ତି ରହିବ ନାହିଁ। ପ୍ରଥମେ ଆମକୁ ଏଇଟା ଦେଖିବାକୁ ପଡ଼ିବ କି ଯଦି ଆମର ମାଦକ ଦ୍ରବ୍ୟର ଆମେ ବ୍ୟବହାର କରୁଛନ୍ତି ଏଗୁଡ଼ାକ ଆମ ଶରୀର ଉପରେ କେତେ କ୍ଷତି ପହଞ୍ଚଉଛି, ଆଉ ଆମର ଆଖପାଖରେ ଯେଉଁ ଲୋକ ରହୁଛନ୍ତି, ଆମର ପରିବାର ବର୍ଗ ରହୁଛନ୍ତି, ଆମ ସାଙ୍ଗସାଥି ରହୁଛନ୍ତି, ସେମାନେ ସେଇ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ସଚେତନ କରାଇବା ଦରକାର କି ସେମାନଙ୍କ ଭିତରେ କ'ଣ ପରିବର୍ତ୍ତନ ଘଟୁଛି, କାହିଁକି ସେ ପରିବର୍ତ୍ତନ ଘଟୁଛି ତା ବିଷୟରେ ଚିନ୍ତା କରିବା ନିହାତି ଦରକାର। ଯଦି ମୋ ପରିବାରରେ କେହି ଜଣେ ବ୍ୟକ୍ତିଙ୍କ ଭିତରେ ମୁଁ ଏଇ ପରିବର୍ତ୍ତନ ଦେଖୁଛି କିମ୍ବା ଏଇ ବ୍ୟବହାର ପରିବର୍ତ୍ତନ ଦେଖୁଛି ତ ମୁଁ ଜାଣି ରଖିବା ଦରକାର କି ୟା ପଛରେ କାରଣ କ'ଣ, ଏବଂ ସେ କାରଣ ଖୋଜିକି ତାର ସମାଧାନ ବାହାର କରିବା ପାଇଁ ମୁଁ ଚିନ୍ତା କରିବା ଆବଶ୍ୟକ। କୌଣସି ବ୍ୟକ୍ତି ଯଦି ଅଧିକା ଦିନ ଯେଉଁ ନିଶାଦ୍ରବ୍ୟ କିମ୍ବା ମାଦକ ଦ୍ରବ୍ୟର ସେବନ କରୁଛନ୍ତି ଧୀରେ ଧୀରେ ସେମାନଙ୍କର ବିଚାର କରିବାର ଶକ୍ତି, କୌଣସି ଡିସିସନ୍ ପାୱାର ସେସବୁ ମଧ୍ୟ କ୍ଷୀଣ ହେଇଯାଏ। ଧୀରେ ଧୀରେ ସେମାନେ ଏକଲା ରହିବାକୁ ପସନ୍ଦ କରନ୍ତି, ଆଉ ଲୋକବାକଙ୍କ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି, ଯାହାଫଳରେ ସେମାନେ ସମସ୍ତଙ୍କ ଠାରୁ ଦୂରେଇ ଏକଲା ହେଇଯାଆନ୍ତି।
1: ଆଜ୍ଞା ମ୍ୟାଡ଼ାମ, ତେବେ ମ୍ୟାଡ଼ାମ କେଉଁ କେଉଁ ସବୁ ପ୍ରାରମ୍ଭିକ ଲକ୍ଷଣ ଦେଖିଲେ ଜଣେ ବ୍ୟକ୍ତି ନିଶାଶକ୍ତିର ଶିକାର ହେଉଛନ୍ତି ବୋଲି ଜାଣିହେବ ସେ ବିଷୟ ଟିକେ ଜଣାଇବେ।
0: ପ୍ରାରମ୍ଭିକ ସ୍ତରରେ ତ ଜାଣିବା ଟିକେ କଷ୍ଟକର ହେଇଯାଏ, କାହିଁକି ନା ଯଦି ଜଣେ ବ୍ୟକ୍ତି ନିଶା କରୁଛନ୍ତି ସେ ନିଶ୍ଚିନ୍ତ ରୂପେ ପ୍ରଥମରେ ତ ସେ ଜାଣିଛନ୍ତି କି ସେ ଠିକ୍ କାମ କରୁନାହାନ୍ତି, ସେଥିପାଇଁ ସିଏ ସବୁବେଳେ ଚେଷ୍ଟା କରିବେ କି ଏଇ ଜିନିଷଟା କାହାକୁ ଜଣା ନ ପଡ଼ୁ, ସାଙ୍ଗସାଥି, ଘର ପରିବାର ଇତ୍ୟାଦିଙ୍କୁ ଜଣା ନ ପଡ଼ୁ। ସେଥିପାଇଁ ସେ ଏଭଳି ଭାବରେ ଏଭଳି ସମୟରେ ଏଭଳି ସ୍ଥାନରେ ନିଶା ସେ କରିବେ ଯେଉଁଠିକି କାହାକୁ ଜଣା ପଡ଼ିବନି। କିନ୍ତୁ ଗୋଟେ ସମୟ ଏପରି ଆସିବ, ଯେମିତି ଆମେ ପୂର୍ବରୁ ମଧ୍ୟ ଆଲୋଚନା କରିଛନ୍ତି, ନିଶା ଗୋଟେ ଏମିତି ଜିନିଷ ଯେଉଁଟାକି ଆପଣ ଯଦି ବ୍ୟବହାର କରୁଛନ୍ତି ତାର କିଛି ସମୟ ପରେ ସେ ଅଭ୍ୟାସରେ ପରିଣତ ହେଇଯାଉଛି, ତାକୁ ଆପଣ ଛାଡ଼ିପାରିବେ ନାହିଁ। ଏକ ସମୟକାଳ ପରେ ମାନେ ଗୋଟେ ସମୟ ପରେ ଦୀର୍ଘକାଳ ପରେ ସେଇଟା ଆପଣଙ୍କ ଭିତରେ ସେ ଲକ୍ଷଣ ଦେଖାଯିବା ଆରମ୍ଭ ହେବ। ଯେମିତିକି ଆମେ କହିପାରିବା ଯଦି ଜଣେ ବ୍ୟକ୍ତି କଣ୍ଟିନ୍ୟୁଅସ୍ଲି ସିଗରେଟ୍ ସ୍ମୋକ୍ କରୁଛନ୍ତି କିମ୍ବା ମଦ ପିଉଛନ୍ତି, ତେବେ ସେ ବ୍ୟକ୍ତିଙ୍କର ହାବଭାବ, ସେମାନଙ୍କର ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଆମେ ଲକ୍ଷ୍ୟ କରିପାରିବା। ଯେମିତିକି ଆମେ ତ କହିପାରିବାନି କି ସମାଜରେ କେଉଁ ବ୍ୟକ୍ତି ନିଶାର ଶିକାର ହେଇପାରିବେ, ଛୋଟ ପିଲା ବି ହେଇପାରିବେ, ମଧ୍ୟବୟସ୍କ ହେଇପାରିବେ, ବୟସ୍କ ବ୍ୟକ୍ତି ହେଇପାରିବେ, ପୁଅ ଝିଅ କେହି ବି ହେଇପାରିବେ। ଆମେ ୟା ଉପରେ କୌଣସି ପାବନ୍ଦୀ ନାହିଁ କି ଏଇ ବ୍ୟକ୍ତି ହିଁ କେବଳ ନିଶା କରିବେ ବୋଲି। ତ ଯଦି କୌଣସି ବ୍ୟକ୍ତି ନିଶା କରୁଛନ୍ତି ତ ପ୍ରଥମ କଥା ହେଲା ଆମେ ଦେଖିବା ସେମାନେ କ'ଣ ହେଉଛି ନା ବିଷାଦଗ୍ରସ୍ତ ରହୁଛନ୍ତି, ସେମାନଙ୍କର ଶରୀର କ୍ଷୀଣ ହେଇଯାଉଛି, ସେମାନେ ରାତିରେ ଶୋଇବାରେ ସେମାନଙ୍କୁ ଅସୁବିଧା ହେଉଛି, ଖାଦ୍ୟ ହଜମ ହେଉନି, ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛନ୍ତି, କିମ୍ବା ସେମାନଙ୍କ ମାନସିକ ସ୍ତରରେ ସେମାନେ ଚାପ ଅନୁଭବ କରୁଛନ୍ତି, ଏକଲା ରହିବାକୁ ପସନ୍ଦ କରୁଛନ୍ତି, ଯେଉଁ ସାଙ୍ଗମାନଙ୍କ ସାଙ୍ଗରେ ଆଗରୁ ସେ ମିଶୁଥିଲେ ଏବେ ସେମାନଙ୍କ ସହିତ ନ ମିଶିକି କୌଣସି ଅନ୍ୟ ସାଙ୍ଗମାନଙ୍କ ସାଙ୍ଗରେ ମିଶୁଛନ୍ତି, ଏସବୁ ଆମେ ମଧ୍ୟ ଲକ୍ଷ୍ୟ କରିପାରିବା। ଯଦି ଆମେ ପରିବର୍ତ୍ତନକୁ ଲକ୍ଷ୍ୟ ନ କରିବା ତାହେଲେ ସେଟାର ସମାଧାନ ବାହାର କରିବା କାଠିକର ପାଠ ହେଇଯିବ। ୟାକୁ ଛାଡ଼ିଲା ପରେ ମଧ୍ୟ ଆମେ ଏଇଟା ଦେଖିପାରିବା କି ଯେଉଁ ବ୍ୟକ୍ତିମାନେ ନିଶାଗ୍ରସ୍ତ ହେଇଗଲେଣି ଆଉ ସେମାନେ ଜାଣିପାରୁଛନ୍ତି କି ମୁଁ ନିଶା ମୋର ମୁଁ ଆଡିକ୍ଟେଡ଼ ହେଇଗଲିଣି, ୟାକୁ ଛାଡ଼ିବା

0: ମୋ ପାଇଁ ବର୍ତ୍ତମାନ ସମ୍ଭବ ନୁହେଁ। ଆପଣ ଲକ୍ଷ୍ୟ କରିପାରିବେ, ସେମାନେ ଏକଲା ରହିବାକୁ ପସନ୍ଦ କରନ୍ତି। ସେମାନଙ୍କର ମୋବାଇଲ, ସେମାନଙ୍କର ବ୍ୟାଗ, ସେମାନଙ୍କର ଜିନିଷପତ୍ରରେ କିଏ ହାତ ଲଗାଇଲେ ସେମାନେ ଚିଡ଼ଚିଡ଼ା ହେବେ। ସେମାନେ ସବୁବେଳେ ଗୋଟେ ଘର ଭିତରେ ନିଜକୁ ବନ୍ଦ କରିକି ରଖିବାକୁ ଉଚିତ ମନେ କରିବେ। କୌଣସି ପ୍ରକାରର ସମାଜରେ ଯଦି କୌଣସି ପ୍ରକାରର ଉତ୍ସବ ପାଳନ ହେବ ସେଥିରୁ ସେମାନେ ଦୂରେଇ ରହିବେ। କୌଣସି ପ୍ରକାରର ସେଲିବ୍ରେସନ ସେଠିକି ସେମାନେ ଯିବେନି। ସାଙ୍ଗସାଥିମାନେ ଡାକିଲେ ସେଠିକି ସେମାନେ ଯିବାକୁ ଆଭଏଡ଼ କରିବେ। ବାପା ମାଆଙ୍କ ସାଙ୍ଗରେ ଯେଉଁଠି ସେମାନେ ଆଗରୁ ସେମାନଙ୍କ ସହିତ ବସୁଥିଲେ, କଥା ହେଉଥିଲେ, ତାଙ୍କମାନଙ୍କ ସହିତ ବସିକି ଖାଇବା ପିଇବା କରୁଥିଲେ, ଏବେ ସେମାନଙ୍କ ସାଙ୍ଗରେ ବି ସେମାନେ ମିଶିବା କମ୍ କରିଦେବେ, କିମ୍ବା ଦରକାର ପଡ଼ିଲେ ବନ୍ଦ ମଧ୍ୟ କରିଦେବେ। ତେଣୁ ଏଇସବୁ ଜିନିଷ ଯଦି ଆମେ ଲକ୍ଷ୍ୟ କରିବା, ଆମେ ଜାଣିପାରିବା କି ସାମ୍ନାରେ ଯେଉଁ ବ୍ୟକ୍ତି ଯିଏ ନିଶାଗ୍ରସ୍ତ ଅଛନ୍ତି ତାଙ୍କ ଭିତରେ କିଛି ନା କିଛି ତ ଏମିତି ପରିବର୍ତ୍ତନ ଆମେ ଦେଖିପାରିବା ଯୋଉଥିରେ ଆମେ ଚାହିଁବା ଆମେ ଜାଣିପାରିବା।
1: ଆଜ୍ଞା ମ୍ୟାଡାମ, ଆପଣ ତ ବହୁତ କିଛି କହିଲେଣି, ତେବେ ଆଉ ଗୋଟେ ଜିନିଷ ଆମେ ଜାଣିବାକୁ ଚାହିଁବୁ ଯେ ଅଭିଭାବକ ମାନେ ନିଜ ସନ୍ତାନକୁ ନିଶା ଦ୍ରବ୍ୟରୁ ଦୂରେଇ ରଖିବା ପାଇଁ କେଉଁ କେଉଁ ସବୁ ପଦକ୍ଷେପ ନେଇପାରିବେ?
0: ଘରୁ ହିଁ ସବୁ ଜିନିଷର ଆରମ୍ଭ ହୋଇଥାଏ, କାରଣ ଯେପର୍ଯ୍ୟନ୍ତ ଘରର ବ୍ୟକ୍ତିମାନେ ଗୋଟେ ପିଲାକୁ ଲକ୍ଷ୍ୟ ନ କରିଛନ୍ତି କି ତା ଭିତରେ କ'ଣ ପରିବର୍ତ୍ତନ ଆସିଛି, ସେ ପିଲା ନିଶା ଦ୍ରବ୍ୟରେ ଲିପ୍ତ ଅଛନ୍ତି କି ନାହିଁ ନ ଜାଣିଛନ୍ତି, ସେ ପର୍ଯ୍ୟନ୍ତ ଅନ୍ୟମାନେ ଜାଣିବା ମଧ୍ୟ କଷ୍ଟକର ହେଇପାରେ। ତ ସେଥିପାଇଁ ଏଠି ବାପା ମାଆଙ୍କର କିମ୍ବା ଆପଣ କହିପାରିବେ ଅଭିଭାବକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଥମେ ତ ସେମାନେ ଯଦି ଜାଣୁଛନ୍ତି କୌଣସି ପଏଣ୍ଟରେ କି ପିଲାମାନେ ନିଶାଗ୍ରସ୍ତ ହେଲେଣି କିମ୍ବା ସେମାନେ ନିଶାରେ ଲିପ୍ତ ରହୁଛନ୍ତି, ପ୍ରଥମେ ସେମାନେ ପିଲାଙ୍କ ସହିତ ଖୋଲାଖୋଲି ଭାବରେ ଆଲୋଚନା କରିବା ଦରକାର କି ପିଲାମାନେ ନିଶାଲିପ୍ତ ଅଛନ୍ତି କି। ପିଲାମାନଙ୍କ ମନ ଭିତରୁ ସେ ଭୟଟା ସମ୍ପୂର୍ଣ୍ଣ ରୂପେ ବାହାରି ଯିବା ଦରକାର କି ଆମର ମାତାପିତା ଯଦି ଆମର ନିଶାରେ ଲିପ୍ତ ହେବା ବିଷୟରେ ଜାଣୁଛନ୍ତି ତାହେଲେ ଆମ ଉପରେ କ'ଣ ହେବ, ସେମାନେ କ୍ରୋଧ କରିବେ କିମ୍ବା କୌଣସି ପଦକ୍ଷେପ ନେବେ, ସେ ଭୟଟା ତ ସେମାନଙ୍କୁ ପ୍ରଥମେ ବାହାରିବା ଦରକାର। ସେ ଭୟ ବାହାରିଗଲା ପରେ ଅଭିଭାବକ ଏବଂ ପିଲାମାନଙ୍କ ଭିତରେ ଏକ ଆଲୋଚନା ହେବା ଦରକାର କି ପିଲାଙ୍କର ଅସୁବିଧାଟା କେଉଁଠି ରହିଛି, ସମସ୍ୟାଟା କ'ଣ ଯେଉଁଥିପାଇଁ କି ସେମାନେ ଏଇ ରାସ୍ତାରେ ଯାଇଛନ୍ତି। ଆଗରୁ ବି କହିଛି ସମସ୍ୟା ଅଛି ତ ସମାଧାନ ବି ତା ସାଙ୍ଗରେ ଅଛି। ଅଭିଭାବକମାନେ ମାତାପିତାମାନେ ପିଲାଙ୍କ ସହିତ ଖୋଲାଖୋଲି ଭାବରେ ଆଲୋଚନା କଲା ପରେ, ସମସ୍ୟା ଜାଣିଲା ପରେ, କାରଣ ଜାଣିଲା ପରେ କି କେଉଁ କାରଣ ପାଇଁ ପିଲାମାନେ ସେଇ ରାସ୍ତାକୁ ପଳାଇ ଯାଇଛନ୍ତି, ତାହାର ସମାଧାନର ରାସ୍ତା ବାହାର କରିବା ଦରକାର। ଯେମିତିକି ସେମାନଙ୍କୁ ସ୍ନେହରେ ଆଦରରେ ସେମାନଙ୍କୁ ବୁଝେଇବା ଦରକାର, ସେମାନଙ୍କୁ ଦରକାର ପଡ଼ିଲେ କିଛି ଅଲଗା ସ୍ଥାନ ପରିବର୍ତ୍ତନ କରିବା ଦରକାର, କିମ୍ବା ଯଦି କୌଣସି ବିଦ୍ୟାଳୟରୁ ଯଦି ପିଲାମାନେ ଏଇ ଖରାପ କାମ ଶିଖୁଛନ୍ତି ତାହେଲେ ସେ ବିଦ୍ୟାଳୟ ମଧ୍ୟ ପରିବର୍ତ୍ତନ କରିବା ଦରକାର, ସେ ସ୍ଥାନ ପରିବର୍ତ୍ତନ କରିବା ଦରକାର, ପିଲାଙ୍କର ମନୋବୃତ୍ତି ମଧ୍ୟ ପରିବର୍ତ୍ତନ କରିବା ଦରକାର। ତେବେ ପରିବର୍ତ୍ତନ ବହୁତ କିଛି ସମାଧାନ କରିପାରିବ।
1: ଆଜ୍ଞା ମ୍ୟାଡାମ, ଆପଣ ତ ସବୁକିଛି କହିସାରିଲେଣି, ତେବେ ଶେଷରେ ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟ ବିରୋଧୀ ଦିବସ ଅବସରରେ ଆପଣ ଯୁବପିଢ଼ି ଏବଂ ଶ୍ରୋତାବନ୍ଧୁମାନଙ୍କୁ କ'ଣ ସନ୍ଦେଶ ଦେବାକୁ ଚାହିଁବେ?
0: ଏଇ ବାର୍ତ୍ତାଟି ଆମ ପାଇଁ କେବଳ ଗୋଟେ ବାର୍ତ୍ତା ନୁହେଁ, ଏଇଟା ହେଉଛି ଆମ ପାଇଁ ଗୋଟେ ମାନେ ଗୋଟେ ପ୍ରକାରର କହିପାରିବା ଆମେ ଆମର ଗୋଟେ ଉପଦେଶ କିମ୍ବା ଗୋଟେ ପ୍ରକାର ପ୍ରେରଣା। ଏଇଟା ୟାକୁ ନେଇକି ହିଁ ଆମେ ଗୋଟେ ସୁସ୍ଥ ସମାଜର ଯେଉଁ ପରିକଳ୍ପନା କରିଛନ୍ତି, ଗୋଟେ ସୁସ୍ଥ ଦେଶର ପରିକଳ୍ପନା କରିଛନ୍ତି, ଏ ହେଉଛି ତାର ଆଧାର। କେବଳ ଗୋଟେ ସ୍ଲୋଗାନ ଦେଇଦେଲେ ସବୁକିଛିର ସମାଧାନ ହେଇଯାଏନି, ଆ ପାଇଁ ପ୍ରଚେଷ୍ଟା ଦରକାର। ଆ ପାଇଁ ଆମକୁ ବିଭିନ୍ନ ଯୋଜନାମାନ କରିବାକୁ ପଡ଼ିବ କି ଆମେ କ'ଣ ଏମିତି କରିବା ଯାହାଫଳରେ ଆମର ଯେଉଁ ସମାଜର ଯୁବପିଢ଼ି ଅଛନ୍ତି, ଯେଉଁମାନେ କି ଆଜି ନିଶାସକ୍ତ ହେଇଯାଇଛନ୍ତି, ନିଶାଗ୍ରସ୍ତ ହେଇଯାଇଛନ୍ତି, ନିଶା ଲିପ୍ତ ରହୁଛନ୍ତି, ଏସବୁ କରିକି ନିଜର ଯେଉଁ ଗୁରୁ ଦାୟିତ୍ୱ ଅଛି ତାକୁ ସେମାନେ ଭୁଲି ଯାଉଛନ୍ତି, ସେମାନଙ୍କର ଭବିଷ୍ୟତକୁ ଭୁଲି ଯାଉଛନ୍ତି, ଶରୀରର ସୁସ୍ଥତାକୁ ଭୁଲି ଯାଉଛନ୍ତି, ସେସବୁକୁ କେମିତି ଆମେ ପୁଣି ଆଉ ଥରେ ଭଲ ଭାବରେ କେନ୍ଦ୍ରୀଭୂତ କରିପାରିବା ଏବଂ ଆମର ଯେଉଁ ଯୁବପିଢ଼ି ଅଛନ୍ତି ସେମାନଙ୍କୁ ଆମେ ଏଇ ପ୍ରେରଣା ଦେଇପାରିବା କି ତାଙ୍କ କାନ୍ଧ ଉପରେ ଦେଶର ଜାତିର ଭବିଷ୍ୟତର ଗୁରୁ ଦାୟିତ୍ୱ ଅଛି ଏବଂ ତାକୁ ତୁଲାଇବା ପାଇଁ ବର୍ତ୍ତମାନ ସେମାନଙ୍କୁ ନିଜ ଶରୀର ନିଜର ବିକାଶ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏ ନିଶାରୁ ଦୂରେଇ ରହିବେ ଯାହାଫଳରେ ସେମାନଙ୍କ ପାଖରୁ ଯେଉଁ ଆଶା ଅପେକ୍ଷା ଆମର ରହିଛି ସେସବୁର ପୂରଣ ହେଇପାରିବ। ସମସ୍ତେ ମିଳିମିଶି ପ୍ରୟାସ ଯଦି ଆମେ କରିବା ତେବେ ଆମେ ଯୁବପିଢ଼ିଙ୍କୁ ନିଶାରୁ ମୁକ୍ତ ରଖିପାରିବା ଏବଂ ସୁସ୍ଥ ସମାଜ ଗଠନରେ ସେମାନଙ୍କର ଯେଉଁ ଗୁରୁ ଦାୟିତ୍ୱ ଅଛି ତାକୁ ଆମେ ତୁଲାଇ ପାରିବା।
1: ବହୁତ ସୁନ୍ଦର ମ୍ୟାଡମ୍।

0: ତେବେ ମ୍ୟାଡାମ ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ ଏବଂ ବହୁତ ସୁନ୍ଦର ଭାବରେ ଆଜିର ଆମର ଯେଉଁ ବିଷୟବସ୍ତୁଟି ରହିଛି ନିଶାମୁକ୍ତ ଯୁବପିଢ଼ି ସୁସ୍ଥ ସମାଜ ଗଠନର ଆଧାର ଏହି ସମ୍ପର୍କରେ ଆମର ଶ୍ରୋତାବନ୍ଧୁମାନଙ୍କୁ ଅବଗତ କରାଇଲେ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଶ୍ରୋତାବନ୍ଧୁମାନେ ନିଶ୍ଚିନ୍ତ ଭାବେ ଉପକୃତ ହୋଇପାରିଥିବେ ବୋଲି ଆମେ ଆଶା କରୁଛୁ ତେବେ ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ ସେଥିପାଇଁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ଧନ୍ୟବାଦ
0: ଶ୍ରୋତାବନ୍ଧୁ ଆଲୋଚନା କରୁଥିଲେ ମାଦକ ଦ୍ରବ୍ୟ ବିରୋଧୀ ସଚେତନତା ସମ୍ପର୍କରେ ଗୋଟିଏ ସୁସ୍ଥ ସଶକ୍ତ ଏବଂ ପ୍ରଗତିଶୀଳ ଭାରତ ଗଢ଼ିବା ପାଇଁ ମାଦକ ଦ୍ରବ୍ୟ ବିରୋଧରେ ଆମକୁ ଏକତ୍ରିତ ହେବାକୁ ପଡ଼ିବ ତେବେ ଆସନ୍ତୁ ଆମେ ସମସ୍ତେ ସଂକଳ୍ପ ନେବା ନିଜେ ନିଶାରୁ ଦୂରେଇ ରହିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ନିଶାମୁକ୍ତ ଜୀବନ ପାଇଁ ପ୍ରେରିତ କରିବା ନିଶା ନୁହେଁ ନୂଆ ଆଶା ବାଛନ୍ତୁ ମାଦକ ନୁହେଁ ମାନବତାକୁ ଆପଣାନ୍ତୁ ଶ୍ରୋତାବନ୍ଧୁ ସମୟ ଅବିରାମ ଗତିରେ ଗତିଶୀଳ ଏଇ ଦେଖୁନାହାନ୍ତି କେତେବେଳେ ଯେ ସମୟ ଯାଇ କାର୍ଯ୍ୟକ୍ରମର ଶେଷ ସୀମାରେ ପହଞ୍ଚିଲାଣି ତାହା ଆଦୌ ବି ଜଣାପଡ଼ୁନି ତେବେ ଯିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ କାର୍ଯ୍ୟକ୍ରମ ସମ୍ପର୍କିତ ନିଜର ମତ ଚିଠି ମାଧ୍ୟମରେ ଆମ ପାଖକୁ ନିଶ୍ଚୟ ପଠାଇବେ ଚିଠି ପଠାଇବାର ଆମର ଠିକଣାଟି ହେଉଛି ବିକାଶ ଧାରା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ 7690042 ପୁଣି ଭେଟ ହେବା ଆଉ ଏକ ନୂଆ ଅଧ୍ୟାୟରେ ଆଉ କିଛି ନୂଆ ବିଷୟବସ୍ତୁକୁ ନେଇ ସେତେବେଳେ ଯାଏ ଆପଣଙ୍କ ରେଡ଼ିଓ ସାଥୀ ମଧୁସ୍ମିତାକୁ ବିଦାୟ ଦିଅନ୍ତୁ ନମସ୍କାର।

0: ଆପଣଙ୍କ ବିବାହ, ଜନ୍ମଦିନ, ପାର୍ଟି କିମ୍ବା ଯେକୌଣସି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆପଣଙ୍କ ସହରରେ ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡ LJ ପ୍ରୋଫେସନାଲ୍। ଏଠାରେ ଆପଣମାନେ ପାଇବେ ସବୁଠୁ ଉନ୍ନତମାନର ଲାଇଟ୍ସ ଏବଂ ସାଉଣ୍ଡ ବ୍ୟବସ୍ଥା ସହିତ ଆକର୍ଷଣୀୟ DJ। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଦଲପୋସ NIT ରାଉରକେଲା ବ୍ୟାକ୍ପୋଷ୍ଟରେ ଥିବା ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡର ଜିତେନ୍ଦ୍ର ପାତ୍ରଙ୍କୁ। ମୋବାଇଲ ନମ୍ବର 8018411828।
1: ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଅର୍ଜୁନ ଚରଣ ସାମଲ ଏବଂ ଗୀତାରାଣୀ ଦାସଙ୍କ କଣ୍ଠରେ ରମାକାନ୍ତ ଦାସଙ୍କ ରଚନାରୁ।

ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ। ଏହି କ୍ରମରେ ଆଜି ରହିଛି ଓରାମ ଗୀତ ପରିବେଷଣ କରିଛନ୍ତି ଆଲିନ ଏକା ଏବଂ ସାଥୀ। ସାଥୀ କଳାକାରମାନେ ହେଲେ ଜ୍ୟୋତ୍ସ୍ନା ତିର୍କି, ସିରୁ ତିର୍କି, ରିମି ବାସନ୍ତୀ ଏକା, ଦିବ୍ୟା ଏକା, ଲୀନା ଏକା, ଜୀବନ ଏକା, ଅଶୋକ ତିର୍କି, ସଞ୍ଜୀବ ତିର୍କି ଏବଂ ଅନୁରଞ୍ଜନ ଏକା। ତାହେଲେ ଆସନ୍ତୁ ଶୁଣିବା ଓରାମ ଗୀତ ପରିବେଷଣ କରିଛନ୍ତି ଆଲିନ ଏକା ଏବଂ ସାଥୀ।

ପରବର୍ତ୍ତୀ ଗୀତ କୁମାର ସାନୁଙ୍କ କଣ୍ଠରେ, ସମୀରଙ୍କ ରଚନାରୁ ନଦୀମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଆଶିକୀ।

ପରବର୍ତ୍ତୀ ଗୀତ ଗୁରୁ ଏବଂ ନେହା କକ୍କରଙ୍କ କଣ୍ଠରେ, ତନିଷ୍ ବାଗ୍ଚୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମେଲନ୍ଙ୍କ ରଚନାରୁ, ଚଳଚ୍ଚିତ୍ର ବଧାଇ ହୋ।

0: हैं बनके।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ବେତାବ ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସବୀର କୁମାର, ରଚନା କରିଛନ୍ତି ଆନନ୍ଦ ବକ୍ସି ଏବଂ ସଙ୍ଗୀତ ଦେଇଛନ୍ତି ଆର୍ ଡି ବର୍ମାନ।

0: ଆସ ଭାଇମାନେ ହାତରେ ହାତ କାନ୍ଧରେ କାନ୍ଧ ମିଶେଇ ନେବା, ଶପଥ ନେବା, ସାପ୍ତାହିକ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବା, କ୍ଲିନ୍ ଆଣ୍ଡ ଗ୍ରୀନ୍ର ଲକ୍ଷ୍ୟକୁ ପୂରଣ କରିବା। ରାଉରକେଲା ହେବ ସବୁଜ ସୁନ୍ଦର ସହର, ଆମ ସହର।
1: ଆସନ୍ତା 28 ଜୁନ୍ରେ ପଲ୍ସ ପୋଲିଓ ସ୍ଥାନୀୟ ବୁଥକୁ ଯାଇ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ନିଶ୍ଚୟ ଖୁଆନ୍ତୁ ଓ ଆମ ଦେଶକୁ ପୋଲିଓ ମୁକ୍ତ ଦେଶ ବନାନ୍ତୁ।
2: ସୌଜନ୍ୟ ରଙ୍ଗବାରା ଇନଚାର୍ଜ ଡିଷ୍ଟ୍ରିକ୍ଟ ଭ୍ୟାକ୍ସିନ୍ ଷ୍ଟୋର ସୁନ୍ଦରଗଡ଼।
3: ଯୋଗ ଯୋଗ କେବଳ ଶରୀରର ବ୍ୟାୟାମ ନୁହେଁ, ଏହା ମନ ଶରୀର ଓ ଆତ୍ମାର ସୁନ୍ଦର ସମନ୍ୱୟ। ପ୍ରତିଦିନ କିଛି ସମୟ ଯୋଗ ପାଇଁ ଦେଲେ ଏହା ଆମ ଜୀବନରେ ସୁସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ଭରିଦେବ। ଯୋଗ ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର। ତେଣୁ ଯୋଗ କରନ୍ତୁ, ରୋଗ ଦୂର କରି ସୁସ୍ଥ ଜୀବନ ଆପଣାନ୍ତୁ।
4: ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଇ ଶ୍ରମ କାର୍ଡ, ଲେବର କାର୍ଡ ଆବେଦନ, ପ୍ୟାନ କାର୍ଡ, ଫଟୋ ପ୍ରିଣ୍ଟ ଏବଂ ଜେରକ୍ସ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର। ଯୋଗାଯୋଗ ଠିକଣା ସନ୍ତୋଷ କୁମାର ପତି, ବଟୋଲି, ପ୍ଲଟ ନମ୍ବର 25/368, ମୋବାଇଲ ନମ୍ବର 9853342731। ସାଇ ଡିଜିଟାଲ ଜନସେବା କେନ୍ଦ୍ର, କମନ ସର୍ଭିସ ସେଣ୍ଟର।
5: ଆପଣଙ୍କ ବିବାହ, ଜନ୍ମଦିନ, ପାର୍ଟି କିମ୍ବା ଯେକୌଣସି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆପଣଙ୍କ ସହରରେ ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡ LJ ପ୍ରୋଫେସନାଲ। ଏଠାରେ ଆପଣମାନେ ପାଇବେ ସବୁଠୁ ଉନ୍ନତମାନର ଲାଇଟ୍ସ ଏବଂ ସାଉଣ୍ଡ ବ୍ୟବସ୍ଥା ସହିତ ଆକର୍ଷଣୀୟ DJ। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଦଲପୋସ NIT ରାଉରକେଲା ବ୍ୟାକ୍ପୋଷ୍ଟରେ ଥିବା ମା ତାରିଣୀ ଲାଇଟ୍ ଆଣ୍ଡ ସାଉଣ୍ଡର ଜିତେନ୍ଦ୍ର ପାତ୍ରଙ୍କୁ। ମୋବାଇଲ ନମ୍ବର 8018411828।
6: ଅଳିଆ ଆବର୍ଜନା ରାସ୍ତାରେ ପକାନ୍ତୁ ନାହିଁ, ଏହାଦ୍ୱାରା ପରିବେଶ ନଷ୍ଟ ହୋଇଥାଏ। ପରିବେଶକୁ ସୁସ୍ଥ ରଖନ୍ତୁ ଏବଂ ନିଜେ ସୁସ୍ଥ ରୁହନ୍ତୁ। ଆପଣମାନଙ୍କୁ ମୋର ଛୋଟ ନିବେଦନ, ଆମ ସହର ଆମ ଗର୍ବ, ପରିଷ୍କାର ରଖିବା ଆମ କର୍ତ୍ତବ୍ୟ, ସବୁଜ ସୁସ୍ଥ ଜୀବନ, ଆସନ୍ତୁ କରିବା ସ୍ୱଚ୍ଛତା ଅଭିଯାନ।
7: ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ସୋନୁ ନିଗମ ଏବଂ ମହାଲକ୍ଷ୍ମୀ ଆୟରଙ୍କ କଣ୍ଠରେ ଗୁଲଜାରଙ୍କ ରଚନାରୁ, ଶଙ୍କର ଏହସାନ ଲୟଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ୱାନ୍ ଟିଓର ବବ୍ଲି।

ପରବର୍ତ୍ତୀ ଗୀତ ଶାନ୍ ଏବଂ କୈଲାସ ଖେର୍ଙ୍କ କଣ୍ଠରେ, ପ୍ରସନ୍ନ ଯୋଶୀଙ୍କ ରଚନାରୁ ଯତୀନ ଲଲିତଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଫନା।

ପରବର୍ତ୍ତୀ ଗୀତ ଆଶା ଭୋସଲେ, ସବୀର କୁମାର ଏବଂ କୁମାର ସାନୁଙ୍କ କଣ୍ଠରେ, ଅଞ୍ଜାନଙ୍କ ରଚନାରୁ ବାପି ଲେହେରୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଘାୟଲ।

କାର୍ଯ୍ୟକ୍ରମର ଶେଷ ଗୀତ ଉଦିତ ନାରାୟଣ ବାବୁ ଅଲକା ଅଗ୍ନିଙ୍କ କଣ୍ଠରେ, ଆନନ୍ଦ ବକ୍ସିଙ୍କ ରଚନାରୁ ବିଜୁ ସାହୁଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ମୋହରା।

ଆକାଶବାଣୀ ରାଉରକେଲା ଏତେବେଳ ଯାଏଁ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘରେ ଦିନ 12 ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗର 1315 ଭାଗ।

0: କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ସାହିତ୍ୟ ଜଗତର ଏକ ଉଜ୍ଜଳ ତାରକା ଭାବେ ବର୍ଣ୍ଣନା କରି ତାଙ୍କ ଲେଖା ମାଧ୍ୟମରେ ଦେଶପ୍ରେମ ଏବଂ ସାଂସ୍କୃତିକ ଗୌରବ ପ୍ରତିପାଦିତ ହୋଇଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତର 150ତମ ବାର୍ଷିକୀ ପାଳନ କରୁଛି। ଏହା ମାଧ୍ୟମରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ପ୍ରେରଣାର ସ୍ରୋତ ଯୋଗାଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜର୍ଷି ଛତ୍ରପତି ସାହୁଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ରାଜର୍ଷି ଛତ୍ରପତି ସାହୁଜୀ ମହାରାଜ ନିଜ ଜୀବନ ଅବହେଳିତ ଓ ପଛୁଆ ବର୍ଗର ଲୋକମାନଙ୍କ ଉତ୍ଥାନ ଲାଗି ଉତ୍ସର୍ଗ କରିଥିଲେ। ସାଂଘାଇ ସହଯୋଗ ସଂଗଠନ ମହିଳା ଫୋରମରେ ଭାରତ ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛି। କିର୍ଗିଜ୍ସ୍ତାନର ବିସ୍କେକ୍ଠାରେ ଅନୁଷ୍ଠିତ ସମ୍ମିଳନୀକୁ ଆଭାସୀ ଜରିଆରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ମହିଳାମାନେ କେବଳ ବିକାଶର ଲାଭାର୍ଥୀ ନୁହନ୍ତି, ବରଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଶକ୍ତିଶାଳୀ ପ୍ରେରକ ଅଟନ୍ତି। ଅର୍ଥନୈତିକ ବିକାଶରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀମତୀ ଦେବୀ କହିଛନ୍ତି, ଦେଶର 10 କୋଟିରୁ ଅଧିକ ମହିଳା 90 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ 3 କୋଟିରୁ ଅଧିକ ଲକ୍ଷପତି ଦିଦି ପାଲଟିଛନ୍ତି। ମିଶନ ଶକ୍ତି ଏବଂ ପୋଷଣ ଅଭିଯାନ ଭଳି ଯୋଜନାଗୁଡ଼ିକ ମହିଳାଙ୍କ ନିରାପତ୍ତା, ଯତ୍ନ ଏବଂ ଅର୍ଥନୈତିକ ଯୋଗଦାନକୁ ଆହୁରି ସୁଦୃଢ଼ କରିଛି ବୋଲି ସେ କହିଛନ୍ତି। ଭେନେଜୁଏଲାରେ ସଂଗଠିତ 2 ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235 ବୃଦ୍ଧି ପାଇଛି। 1500 ଅଧିକ ଲୋକ ଏଥିରେ ଆହତ ହୋଇଥିବା କୁହାଯାଇଛି। ଉଦ୍ଧାରକାରୀ ଦଳ ପକ୍ଷରୁ ଭଙ୍ଗାରୁଜା ଅଂଶ ମଧ୍ୟରେ ସନ୍ଧାନ କାର୍ଯ୍ୟ ଜାରି ରହିଛି। କାର୍କାସ୍ ଏବଂ ଲାଗୁଏରା ଅଞ୍ଚଳରେ ଭଙ୍ଗାରୁଜା ଅଂଶ ମଧ୍ୟରେ ଦବି ରହିଥିବା ଲୋକମାନଙ୍କ ଡାକ ଶୁଣାଯାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି 7.2 ଏବଂ 7.5 ସାନ୍ଦ୍ରତା ବିଶିଷ୍ଟ 2 ଭୂମିକମ୍ପ ଅତି କମ୍ ସମୟ ବ୍ୟବଧାନରେ ଘଟିବା ଫଳରେ ଭେନେଜୁଏଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୁରୁଷ କ୍ରିକେଟରେ ଆଜି ପ୍ରଥମ ଆନ୍ତର୍ଜାତିକ T20 ମ୍ୟାଚ୍ ବେଲଫାଷ୍ଟରେ ଭାରତ ଏବଂ ଆୟୋଜକ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ 6:00 ମ୍ୟାଚ୍ ଆରମ୍ଭ ହେବ। ଅଧିନାୟକ ଶ୍ରେୟସ୍ ଆୟାରଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଏହି ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ T20 ମ୍ୟାଚ୍ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ। ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକିରେ ଆଜି ସନ୍ଧ୍ୟାରେ ଲଣ୍ଡନର ଲି ଭ୍ୟାଲି ହକି ଏବଂ ଟେନିସ୍ କେନ୍ଦ୍ରରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ 10:20 ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଚଳିତ ସପ୍ତାହରେ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 4-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ଡି ମ୍ୟାଚ୍ରେ ଆଜି ସକାଳେ ଅଷ୍ଟ୍ରେଲିଆ ଓ ପାରାଗୁଏ ମଧ୍ୟରେ ବିନା ଗୋଲ୍ରେ ମ୍ୟାଚ୍ ଶେଷ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍ ଡିର ଅନ୍ୟ ଏକ ମ୍ୟାଚ୍ରେ ତୁର୍କୀ 3-2 ଗୋଲ୍ରେ ଆମେରିକାକୁ ପରାସ୍ତ କରିଛି। ସେହିପରି ନେଦରଲ୍ୟାଣ୍ଡସ୍ 3-1 ଗୋଲ୍ରେ ଟ୍ୟୁନିସିଆକୁ ପରାସ୍ତ କରିଥିବା ବେଳେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ 1-1 ଗୋଲ୍ରେ ଅମୀମାଂସିତ ରହିଛି। ପରବର୍ତ୍ତୀ ମ୍ୟାଚ୍ ଜାପାନ ଏବଂ ବ୍ରାଜିଲ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ସକାଳେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଇକ୍ୱେଡର 2-1 ଗୋଲ୍ରେ ଜର୍ମାନକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ୍। ଦ୍ୱିତୀୟ ପାକ୍ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Home Minister Amit Shah calls for a united fight against drugs, says drug menace poses threat to national security and future of youth. Uttar Pradesh police arrest 8 people in connection with Ram Mandir donation embezzlement case. India, along with 34 nations, sign US-led initiative to build resilient AI supply chains. Prime Minister Narendra Modi recalls sacrifices of Hazrat Imam Hussein on Muharram. In men's cricket, India to take on hosts Ireland in T20 International in

0: ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକର ମୁଦ୍ରଣ କରାଯିବ, କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ସମ୍ପର୍କିତ ତଦନ୍ତ ରିପୋର୍ଟ ଆସନ୍ତା 7 ଦିନ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଶ୍ରୀ ମାଝି କହିଛନ୍ତି, ରାଜ୍ୟ ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି। ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବ, ନୂତନ ପାଠ୍ୟପୁସ୍ତକର ମୁଦ୍ରଣ ସହିତ ପୁନଃ ବଣ୍ଟନ କରାଯିବ, ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପଦକ୍ଷେପ ସହିତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି।
1: ବହିରେ ଯେଉଁ ତ୍ରୁଟି ସାମ୍ନାକୁ ଆସିଛି ସେଇଟା ନିଶ୍ଚିତ ଭାବରେ ତାକୁ ସରକାର ଗମ୍ଭୀରତାର ସହିତ ବିଷୟକୁ ନେଇଛନ୍ତି। କାହା ବିରୋଧରେ ଆକ୍ସନ୍ ନେବା ପୂର୍ବରୁ ଏକ କମିଟି ତିଆରି କରାଯିବ, ସେ କମିଟି ମାଧ୍ୟମରେ ଇନକ୍ୱାରି ହେବ, ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ଯେଉଁ ରିପୋର୍ଟ ଆସିବ ତାକୁ ଆଧାର କରିକି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ବହିଗୁଡ଼ିକ ଯାହା ପିଲାମାନଙ୍କ ପାଖକୁ ପଠାଇ ଦିଆଯାଇ ତାକୁ ରିଟର୍ଣ୍ଣ କରାଯିବ ଏବଂ ନୂଆ ବହି ପୁଣି ଆଉଥରେ ଛପାଯିବ ଏବଂ ସେ ବହି ପୁନର୍ବାର ପିଲାମାନଙ୍କୁ ଦିଆଯିବ।
0: ରାଜ୍ୟ ସରକାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ତ୍ରୁଟିର ଯାଞ୍ଚ କରିବା ପାଇଁ 3 ଜଣିଆ କମିଟି ଗଠନ କରିଛନ୍ତି। ରାଜ୍ୟରେ ଶିଳ୍ପାୟନ ବାତାବରଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱରରେ ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦର ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା, ପୁଞ୍ଜିନିବେଶ ବୃଦ୍ଧି ଏବଂ ପୂର୍ବ ଭାରତରେ ଶିଳ୍ପାୟନର ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ଏବଂ ସୁଗମ ବ୍ୟବସାୟ ପରିବେଶ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଓଡ଼ିଶା ପ୍ରତି ଆକୃଷ୍ଟ ହୋଇଥିବା ବୈଠକରୁ ପ୍ରକାଶ ପାଇଥିଲା। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଘଟଣାସ୍ଥଳ ଗସ୍ତ କରି ସେଠାକାର ପ୍ରଶାସନ ସହିତ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି। ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ତାମିଲନାଡୁର ତିରୁଭଲ୍ଲୁରଠାରେ ଗତ 21 ତାରିଖ ଦିନ ଏକ କାରଖାନାରେ ଆମୋନିଆ ଗ୍ୟାସ୍ ନିର୍ଗତ ହେବା ଯୋଗୁଁ ଦୁର୍ଘଟଣା ଘଟିଥିଲା। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ଗତକାଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନେନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଶୁଣନ୍ତୁ ଏ ସମ୍ପର୍କରେ ଏକ ବିଶେଷ ରିପୋର୍ଟ।
1: ଆଜି June 26 ଆନ୍ତର୍ଜାତୀୟ
2: ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ କରିବା ସହିତ ପରିବାର, ସମାଜ ଓ ଜାତିର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ନିଶା ବିରୋଧୀ ଲଢ଼େଇକୁ ଏକ ସାମୂହିକ ଜନ ଆନ୍ଦୋଳନରେ ପରିଣତ କରିବା ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା ହୋଇଛି। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ

ମଧ୍ୟରେ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକର ମୁଦ୍ରଣ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଲୋକସଭା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଅଙ୍ଗଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ଼ ପରିଚୟ।
1: ଶ୍ରୋତାବନ୍ଧୁ, ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭଜନଟି ଶୁଣନ୍ତୁ, ରାଧାକୃଷ୍ଣ ପଟ୍ଟନାୟକଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ରୀନା ଦାସ।

0: ଆସ ଭାଇମାନେ ହାତରେ ହାତ କାନ୍ଧରେ କାନ୍ଧ ମିଶାଇ ନେବା, ଶପଥ ନେବା, ସାପ୍ତାହିକ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବା, କ୍ଲିନ୍ ଆଣ୍ଡ ଗ୍ରୀନ୍ର ଲକ୍ଷ୍ୟକୁ ପୂରଣ କରିବା। ରାଉରକେଲା ହେବ ସବୁଜ ସୁନ୍ଦର ସହର, ଆମ ସହର।
1: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 7008248758।
2: ଅଳିଆ ଆବର୍ଜନା ରାସ୍ତାରେ ପକାନ୍ତୁ ନାହିଁ, ଏହାଦ୍ୱାରା ପରିବେଶ ନଷ୍ଟ ହୋଇଥାଏ। ପରିବେଶକୁ ସୁସ୍ଥ ରଖନ୍ତୁ ଏବଂ ନିଜେ ସୁସ୍ଥ ରୁହନ୍ତୁ। ଆପଣମାନଙ୍କୁ ମୋର ଛୋଟ ନିବେଦନ, ଆମ ସହର ଆମ ଗର୍ବ, ପରିଷ୍କାର ରଖିବା ଆମ କର୍ତ୍ତବ୍ୟ, ସବୁଜ ସୁସ୍ଥ ଜୀବନ, ଆସନ୍ତୁ କରିବା ସ୍ୱଚ୍ଛତା ଅଭିଯାନ।
1: ଏବେ ଶୁଣନ୍ତୁ ଶରତ ଚନ୍ଦ୍ର ପାଢ଼ୀଙ୍କ କଣ୍ଠରେ ରଚନା ଗଙ୍ଗାଧର ମେହେର।

ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀରେ ଶୁଣନ୍ତୁ ଶେଷ ଭଜନଟି। ପୁରାତନ ରଚନାରୁ କଣ୍ଠଦାନ କରିଛନ୍ତି ଜ୍ୟୋତ୍ସ୍ନା ରାଣୀ ଦାସ।

0: ନିଜ କୁଟୀର ସ୍ଥାନରେ ସୁବୃହତ୍ ପ୍ରାସାଦ ଦେଖି ବ୍ରାହ୍ମଣ ବିସ୍ମିତ ହୋଇଛନ୍ତି। ଏତିକିବେଳେ ତାଙ୍କ ପତ୍ନୀ ବହୁମୂଲ୍ୟ ଅଳଙ୍କାର ପରିଶୋଭିତା ହୋଇ ତାଙ୍କୁ ପରମ ସମାଦରରେ ଗ୍ରହଣ କରିଛନ୍ତି। ତେଣୁ ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ବନ୍ଧୁ ଶ୍ରୀକୃଷ୍ଣଙ୍କ ପ୍ରସାଦରୁ ତାଙ୍କର ଏ ଐଶ୍ୱର୍ଯ୍ୟର ଅଭ୍ୟୁଦୟ ଘଟିଛି। ସର୍ବଗ୍ରାସଯୁକ୍ତ ସୂର୍ଯ୍ୟପରାଗ ସଂଗଠନ ଉପଲକ୍ଷେ କୁରୁକ୍ଷେତ୍ରରେ ପର୍ଶୁରାମ ତୀର୍ଥରେ ସ୍ନାନ କରିବାକୁ ଭାରତର ସବୁ ପ୍ରାନ୍ତରରୁ ଲୋକେ ଆସି ପହଞ୍ଚିଛନ୍ତି। କୁରୁପାଣ୍ଡବ, ଗୋପୀଗୋପାଳ ଏବଂ ଦ୍ୱାରକା ଅଧିବାସୀ ବି ଏକତ୍ର ମିଳିତ ହୋଇଛନ୍ତି।
1: କୁନ୍ତି ଉବାଚ, ହେ ଭ୍ରାତ, ଏ ମୋହର ଜନ୍ମ ମନୁଷ୍ୟ ମଧ୍ୟ ହୀନ କର୍ମ, ଯେତେ ଆପଦ ମୋତେ ହୋଇ ମୋତ ହୁଆ ନ କେବା ସହି

0: କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ। ଭଉଣୀମାନେ, ଆମେ ସମସ୍ତେ ଏକଥା ଜାଣିଛେ, ଗଛ ହେଉଛି ପ୍ରକୃତିର ଏକ ଅମୂଲ୍ୟ ଦାନ। ଏହା ଏକ ବହୁ ବର୍ଷଜୀବୀ ଉଦ୍ଭିଦ। ଗଛ ମଣିଷ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ, ଯାହା ଆମେ ସମସ୍ତେ ଭଉଣୀମାନେ ଜାଣିଛେ। ଏହା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ନିର୍ଗତ କରେ, ଯାହା ଜୀବଜଗତର ଶ୍ୱାସକ୍ରିୟା ପାଇଁ ଅତି ଆବଶ୍ୟକ। ଗଛ ମାଟିକ୍ଷୟକୁ ରୋକିଥାଏ, ବର୍ଷାକୁ ସହାୟତା କରେ ଏବଂ ପରିବେଶର ସନ୍ତୁଳନ ରକ୍ଷା କରିଥାଏ। ବହୁ ପ୍ରକାରର ଗଛରୁ ଫଳ, ଫୁଲ, ଔଷଧ, କାଠ ଏବଂ ଅନ୍ୟାନ୍ୟ ଉପଯୋଗୀ ସାମଗ୍ରୀ ମଧ୍ୟ ମିଳିଥାଏ। ପକ୍ଷୀ ଓ ପଶୁମାନଙ୍କ ପାଇଁ ଗଛ ଆଶ୍ରୟସ୍ଥଳ ଭାବେ କାମ ମଧ୍ୟ କରିଥାଏ। ହଁ ଭଉଣୀମାନେ, ଗଛ ଆମ ପାଇଁ ବହୁ ଉପକାରୀ। ତେବେ ଶ୍ରୋତା ଭଉଣୀମାନେ, ଆଜିର ଆମର ଏହି କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଛି ଏକ ପେଡ଼ ମା କେ ନାମ। ଏ ବିଷୟବସ୍ତୁକୁ ନେଇ ଆମେ ଅନେକ କିଛି କଥା ଜାଣିବା ଶ୍ରୀମତୀ ମିନତୀ ପତିଙ୍କ ଠାରୁ। ମ୍ୟାଡ଼ାମ ନମସ୍କାର।
1: ନମସ୍କାର।
0: ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ମ୍ୟାଡ଼ାମ, ଆପଣଙ୍କର ପରିଚୟ ବିଷୟରେ କିଛି କହିବେ?
1: ମୋ ନାଁ ହେଉଛି ମିନତୀ ପତି।
0: ତେବେ ମ୍ୟାଡ଼ାମ, ଆଜିର ଆମର ଏହି କାର୍ଯ୍ୟକ୍ରମରେ ଆଲୋଚନାର ବିଷୟବସ୍ତୁଟି ରହିଛି ଏକ ପେଡ଼ ମା କେ ନାମ। ତେବେ ଏହି ଅଭିଯାନଟି କ'ଣ, ଏ ବିଷୟରେ ଆଜି ଆପଣ ଆମର ଶ୍ରୋତା ଭଉଣୀମାନଙ୍କୁ କ'ଣ କହିବାକୁ ଚାହିଁବେ?
1: ଏକ ପେଡ଼ ମାଙ୍କ ନାମରେ ହେଉଛି ପରିବେଶ ସୁରକ୍ଷା ଏବଂ ମାତୃ ସମ୍ମାନର ସନ୍ଦେଶ ବହନ କରୁଥିବା ଏକ ବୃକ୍ଷରୋପଣ ଅଭିଯାନ। ଭଉଣୀମାନେ, ଏହି ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ମାଆଙ୍କ ନାଁରେ ଅତି କମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ପାଇଁ ପ୍ରେରିତ କରାଯାଏ। ଏହା ମାଧ୍ୟମରେ ମାଆଙ୍କ ପ୍ରତି କୃତଜ୍ଞତା ପ୍ରକାଶ ସହ ପ୍ରକୃତି ପ୍ରତି ଦାୟିତ୍ୱବୋଧ ସୃଷ୍ଟି ହୋଇଥାଏ।
0: ଆଚ୍ଛା, ବହୁତ ବଢ଼ିଆ କଥା ଏଠି କହିଲେ। ତେବେ ଏହି ଯେଉଁ ଅଭିଯାନର ମୂଳ ଉଦ୍ଦେଶ୍ୟ ମାନେ କ'ଣ ରହିଛି, ଏଠି ଆପଣ କ'ଣ କହିବାକୁ ଚାହିଁବେ?
1: ନିଶ୍ଚୟ, ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପରିବେଶ ସନ୍ତୁଳନ ରକ୍ଷା କରିବା, ଗ୍ଲୋବାଲ୍ ୱାର୍ମିଂ କମାଇବା ଏବଂ ମାଆଙ୍କର ପ୍ରତି ସମ୍ମାନ ଓ ଭଲ ପାଇବା ଭାବନାକୁ ଦୃଢ଼ କରିବା।
0: ଆଚ୍ଛା, ତେବେ ଆପଣଙ୍କ ମତରେ ଗଛ ଲଗାଇବା କାହିଁକି ଆବଶ୍ୟକ ବୋଲି ଆପଣ ଏଠି ଭାବୁଛନ୍ତି?
1: ଦେଖନ୍ତୁ, ଗଛ ଅମ୍ଳଜାନ ଯୋଗାଇଥାଏ, ବାୟୁ ପ୍ରଦୂଷଣ କମାଏ, ମାଟି କ୍ଷୟ ରୋକେ, ବର୍ଷାକୁ ସହାୟତା କରେ ଏବଂ ଜୀବଜନ୍ତୁଙ୍କ ପାଇଁ ଆଶ୍ରୟସ୍ଥଳ ସୃଷ୍ଟି କରେ। ତେଣୁ ସୁସ୍ଥ ପରିବେଶ ପାଇଁ ଗଛ ଲଗାଇବା ଅତ୍ୟନ୍ତ ଆବଶ୍ୟକ।
0: ଆଚ୍ଛା, ତେବେ ମାଆଙ୍କ ନାମରେ ଗଛ ଲଗାଇବାର ମହତ୍ତ୍ୱ ମାନେ ଏଠି କ'ଣ ରହିଛି?
1: ମହତ୍ତ୍ୱ ଏହା ରହିଛି କାହିଁକିନା, ଦେଖନ୍ତୁ, ମା ଆମ ଜୀବନର ପ୍ରଥମ ଶିକ୍ଷକ ଓ ସ୍ନେହର ପ୍ରତୀକ। ତାଙ୍କ ନାଁରେ ଗଛ ଲଗାଇବା ମାନେ ତାଙ୍କ ପ୍ରତି ସମ୍ମାନ ଜଣାଇବା ସହିତ ପ୍ରକୃତି ମାଆଙ୍କ ସୁରକ୍ଷାର ସଂକଳ୍ପ ନେବା।
0: ଆଚ୍ଛା, ବହୁତ ବଢ଼ିଆ କଥା ଏଠି କହିଲେ। ତେ ମ୍ୟାଡ଼ାମ, ଏବେ ଯଦି ଆମେ ଦେଖିବା, ବହୁ ଜାଗାରେ ଗଛ ଗୁଡ଼ିକୁ ମାନେ କାଟି ଦେଉଛନ୍ତି। ତେବେ ଆପଣ ଏଠି ଶ୍ରୋତା ଭଉଣୀମାନଙ୍କୁ କ'ଣ କହିବାକୁ ଚାହିଁବେ ଯେ ଗଛ ଆମର କ'ଣ କ'ଣ ଉପକାରରେ ଆସିଥାଏ?
1: ନିଶ୍ଚୟ, ଦେଖନ୍ତୁ ଭଉଣୀମାନେ, ଗଛ ଅମ୍ଳଜାନ, ଫଳ, ଫୁଲ, କାଠ, ଔଷଧ, ଛାୟା ଏବଂ ଇନ୍ଧନ ପ୍ରଦାନ କରିଥାଏ। ଏହା ପରିବେଶକୁ ସୁସ୍ଥ ଓ ସବୁଜ ରଖେ, ଯାହା ଆମେ ସମସ୍ତେ ଜାଣିବା କଥା।
0: ତେବେ ବୃକ୍ଷରୋପଣ ଦ୍ୱାରା କିପରି ଜଳବାୟୁ ପରିବର୍ତ୍ତନ ହୋଇଥାଏ ସେ ବିଷୟରେ କିଛି କହିବେ?
1: ନିଶ୍ଚୟ, ଦେଖନ୍ତୁ, ଗଛ ବାୟୁମଣ୍ଡଳରୁ କାର୍ବନ୍ ଡାଇଅକ୍ସାଇଡ଼ ଶୋଷଣ କରି ଅମ୍ଳଜାନ ନିର୍ଗତ କରେ। ଏହା ଗ୍ରୀନ୍ ହାଉସ୍ ଗ୍ୟାସ୍ର ପରିମାଣ କମାଇ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ କରିଥାଏ।
0: ଆଚ୍ଛା, ତେବେ ଗଛର ଯତ୍ନ ଆମେ କିପରି ନେବା ଦରକାର ବୋଲି ଆପଣ ଏଠି ଭାବୁଛନ୍ତି?
1: ଦେଖନ୍ତୁ, ଯେମିତିକି ନିୟମିତ ପାଣି ଦେବା, ଗୋରୁ ଛେଳି ଆଦି ପଶୁଙ୍କ ଠାରୁ ସୁରକ୍ଷା କରିବା, ଆବଶ୍ୟକ ସାର ପ୍ରୟୋଗ କରିବା ଏବଂ ଚାରିପାଖ ସଫା ରଖିବା ଦ୍ୱାରା ଗଛର ଯତ୍ନ ନିଆଯାଇପାରେ।
0: ତେବେ ମ୍ୟାଡ଼ାମ, ଏଠି ଆଉ ଗୋଟିଏ ପ୍ରଶ୍ନଟିଏ ଆପଣଙ୍କ ପାଇଁ ରହିଛି, ବୃକ୍ଷରୋପଣ ଦ୍ୱାରା ସମାଜ କିପରି ଉପକୃତ ହୋଇଥାଏ ଏ ବିଷୟରେ ଆଜି ଆପଣ ଏଠି କ'ଣ କହିବାକୁ ଚାହିଁବେ?
1: ଦେଖନ୍ତୁ, ସମାଜରେ ସବୁଜ ପରିବେଶ ସୃଷ୍ଟି ହୁଏ, ପ୍ରଦୂଷଣ କମେ, ସ୍ୱାସ୍ଥ୍ୟ ଉନ୍ନତ ହୁଏ ଏବଂ ଲୋକମାନଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ପାଏ।
0: ତେବେ ଏଠି କୁହନ୍ତୁ, ଗଛ ଓ ମଣିଷର ସମ୍ପର୍କ କିପରି ରହିଛି ବୋଲି ଏଠି ଆପଣ କ'ଣ କହିବାକୁ ଚାହିଁବେ?
1: ଭଉଣୀମାନେ, ଗଛ ମଣିଷର ଜୀବନସାଥୀ ସଦୃଶ। ମଣିଷ ଗଛଠାରୁ ଅମ୍ଳଜାନ, ଖାଦ୍ୟ, ଔଷଧ ଓ ଆଶ୍ରୟ ପାଇଥାଏ। ତେଣୁ ଗଛ ଓ

0: ବିଷୟରେ ସମ୍ପର୍କ ବହୁତ ନିବିଡ଼।
1: ଆଚ୍ଛା, ବୃକ୍ଷରୋପଣ ଅଭିଯାନକୁ ସଫଳ କରିବା ପାଇଁ କ'ଣ କରିବା ଦରକାର ବୋଲି ଆପଣ ଏଠି କ'ଣ କହିବେ?
0: ସମସ୍ତଙ୍କ ସହଯୋଗ, ନିୟମିତ ଯତ୍ନ, ସଚେତନତା ଏବଂ ଗଛର ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ ଅଟେ।
1: ଗଛ ଜଳ ସଂରକ୍ଷଣରେ କିପରି ସହାୟକ ହୋଇଥାଏ ସେ ବିଷୟରେ କିଛି କହିବେ?
0: ନିଶ୍ଚୟ। ଦେଖନ୍ତୁ ଭଉଣୀମାନେ, ଗଛର ମୂଳ ମାଟିରେ ଜଳ ଧରି ରଖିବାରେ ସାହାଯ୍ୟ କରେ ଏବଂ ଭୂତଳ ଜଳସ୍ତର ବୃଦ୍ଧି କରିଥାଏ।
1: ତେବେ ଏଠି କୁହନ୍ତୁ, ମା ଓ ପ୍ରକୃତି ମଧ୍ୟରେ କ'ଣ ମାନେ ସାମଞ୍ଜସ୍ୟ ରହିଛି?
0: ମା ଯେମିତି ସନ୍ତାନଙ୍କୁ ଲାଳନ ପାଳନ କରନ୍ତି, ସେହିପରି ପ୍ରକୃତି ଆମକୁ ଖାଦ୍ୟ, ବାୟୁ ଓ ଜୀବନ ଧାରଣର ସମସ୍ତ ଉପାଦାନ ଯୋଗାଇଥାଏ।
1: ତେବେ ଯେଉଁ ଆମେ ବର୍ତ୍ତମାନ ଦେଖିବା ବନ ବିନାଶ ହେଉଛି, ତେବେ ଏହାର କୁପ୍ରଭାବ କ'ଣ ସବୁ ରହିଛି?
0: କୁପ୍ରଭାବ ବହୁତ ପ୍ରକାର ରହିଛି, ଯେମିତିକି ଦେଖନ୍ତୁ, ମୃତ୍ତିକା କ୍ଷୟ, ଜଳବାୟୁ ପରିବର୍ତ୍ତନ, ଖରା, ବନ୍ୟା ଏବଂ ଜୀବ ବିବିଧତାର କ୍ଷତି ଘଟିଥାଏ।
1: ତେବେ ଏଠି ଆପଣଙ୍କ ପାଇଁ ଆଉ ଗୋଟିଏ ପ୍ରଶ୍ନଟି ରହିଛି, ବୃକ୍ଷରୋପଣ ପରିବେଶ ସନ୍ତୁଳନ ରକ୍ଷାରେ କିପରି ସାହାଯ୍ୟ କରିଥାଏ ଏବଂ ଗଛ ଲଗାଇବା ପାଇଁ କେଉଁ କେଉଁ ଋତୁ ସବୁଠାରୁ ଉପଯୁକ୍ତ ସେ ବିଷୟରେ କିଛି କହିବେ?
0: ଦେଖନ୍ତୁ, ବୃକ୍ଷ ବାୟୁରୁ କାର୍ବନ୍ ଡାଇଅକ୍ସାଇଡ୍ ଶୋଷଣ କରି ଅମ୍ଳଜାନ ଛାଡ଼ିଥାଏ। ଏହା ତାପମାତ୍ରା ନିୟନ୍ତ୍ରଣ କରିବା ସହିତ ପ୍ରଦୂଷଣ ହ୍ରାସ କରି ପରିବେଶର ସନ୍ତୁଳନ ବଜାୟ ରଖେ। ଯେମିତିକି ବର୍ଷା ଋତୁ ଗଛ ଲଗାଇବା ପାଇଁ ସର୍ବୋତ୍ତମ ସମୟ, ଏହି ସମୟରେ ପର୍ଯ୍ୟାପ୍ତ ପାଣି ମିଳିଥାଏ ଏବଂ ଚାରା ଶୀଘ୍ର ବୃଦ୍ଧି ପାଏ।
1: ତେବେ ଏଠି କୁହନ୍ତୁ, ବୃକ୍ଷରୋପଣ ଦ୍ୱାରା ସମାଜ କିପରି ଉପକୃତ ହୋଇଥାଏ?
0: ହଁ, ଯେମିତିକି ଭଉଣୀମାନେ ଦେଖନ୍ତୁ, ସମାଜରେ ସବୁଜ ପରିବେଶ ସୃଷ୍ଟି ହୁଏ, ପ୍ରଦୂଷଣ କମେ, ସ୍ୱାସ୍ଥ୍ୟ ଉନ୍ନତ ହୁଏ ଏବଂ ଲୋକମାନଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ପାଏ।
1: ତେବେ ବୃକ୍ଷରୋପଣ ଅଭିଯାନକୁ ସଫଳ କରିବା ପାଇଁ କ'ଣ କରିବା ଦରକାର ବୋଲି ଆପଣ ଭାବୁଛନ୍ତି?
0: କହିବାକୁ ଗଲେ ସମସ୍ତଙ୍କ ସହଯୋଗ, ନିୟମିତ ଯତ୍ନ, ସଚେତନତା ଏବଂ ଗଛର ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ ରହିଛି।
1: ତେବେ ଗଛର ଔଷଧୀୟ ଗୁଣ ସବୁ କ'ଣ ରହିଛି ଏବଂ ଗଛ ଆମ ସ୍ୱାସ୍ଥ୍ୟ ପାଇଁ କିପରି ଉପକାରୀ ସେ ବିଷୟରେ ଆଜି କିଛି କହିବେ?
0: ଦେଖନ୍ତୁ ଭଉଣୀମାନେ, ଗଛର ବହୁତ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି, ଯେମିତିକି ଏଥିରେ ଔଷଧୀୟ ଗୁଣ ରହିଛି, ଯେମିତିକି ଦେଖନ୍ତୁ ନିମ୍ବ, ତୁଳସୀ, ଅଶୋକ ପରି ଗଛ ବିଭିନ୍ନ ରୋଗର ଚିକିତ୍ସାର ଉପକାରୀ ହୋଇଥାଏ, ଯାହା ଆମେ ସମସ୍ତେ ଜାଣିଛେ। ଆଉ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ କେମିତି, ଯେମିତିକି ଗଛ ଶୁଦ୍ଧ ବାୟୁ ପ୍ରଦାନ କରି ଶ୍ୱାସକ୍ରିୟାକୁ ସୁରକ୍ଷା ରଖେ ଏବଂ ମାନସିକ ଶାନ୍ତି ଦେଇଥାଏ।
1: ତେବେ ଆପଣ ତ ଏଠି ବହୁତ କଥା କହିଲେ, ଗଛ ଆମର କ'ଣ କ'ଣ ସବୁ ଉପକାରରେ ଲାଗିଥାଏ, ତେବେ ଗଛ କାଟିବାକୁ କାହିଁକି ନିରୁତ୍ସାହିତ କରିବା ଉଚିତ ବୋଲି ଆପଣ ଏଠି କ'ଣ କହିବାକୁ ଚାହିଁବେ?
0: ଦେଖନ୍ତୁ, ଆମେ ତ ଏଠୁ ଜାଣିସାରିଲେଣି କି ଗଛ କିଭଳି ଆମ ଜୀବନରେ କେମିତି ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଦେଖନ୍ତୁ, ନିରୁତ୍ସାହିତ କ'ଣ ପାଇଁ ରହିଛି? ଅନିୟନ୍ତ୍ରିତ ଭାବରେ ଗଛ କାଟିବା ଦ୍ୱାରା ପରିବେଶର ଭାରସାମ୍ୟ ନଷ୍ଟ ହୋଇଥାଏ।
1: ଆଚ୍ଛା, ତେବେ ଗଛ ଆମ ସଂସ୍କୃତି ସହ କିପରି ଜଡ଼ିତ?
0: ଭଉଣୀମାନେ, ଆପଣମାନେ ବି ଜାଣିଛନ୍ତି, ଭାରତୀୟ ସଂସ୍କୃତରେ ବଟ, ଅଶ୍ୱତଥ ଓ ତୁଳସୀ ଭଳି ଗଛକୁ ପବିତ୍ର ଭାବରେ ପୂଜା କରାଯାଏ। ସେଥିପାଇଁ ଗଛ ଆମ ସଂସ୍କୃତି ସହିତ ଏଭଳିଆ ଜଡ଼ିତ ରହିଛି।
1: ତେବେ ପ୍ରତ୍ୟେକ ନାଗରିକଙ୍କର କ'ଣ ସବୁ କର୍ତ୍ତବ୍ୟ ରହିଛି ଏଠି?
0: ପ୍ରତ୍ୟେକ ନାଗରିକଙ୍କୁ ଗଛ ଲଗାଇବା, ଗଛକୁ ସୁରକ୍ଷା କରିବା ଏବଂ ଅନ୍ୟମାନଙ୍କୁ ଏହି କାର୍ଯ୍ୟରେ ପ୍ରେରିତ କରିବା ଉଚିତ। ଏହା ହିଁ ଆମ ନାଗରିକଙ୍କ ପ୍ରଥମ କର୍ତ୍ତବ୍ୟ ରହୁଛି ଗଛ ପାଇଁ।
1: ତେବେ ଗଛ ଲଗାଇବା ଦ୍ୱାରା ଭବିଷ୍ୟତ ପିଢ଼ି କିପରି ଉପକୃତ ହୋଇଥାଏ ଏବଂ ଗଛ ଓ ଜୀବ ବିବିଧତାର ସମ୍ପର୍କ କ'ଣ ରହିଛି ଏଠି କ'ଣ କହିବାକୁ ଚାହିଁବେ?
0: ଦେଖନ୍ତୁ ଭଉଣୀମାନେ, ଗଛ ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ପାଇଁ ଆଶ୍ରୟସ୍ଥଳୀ ସୃଷ୍ଟି କରି ଜୀବ ବିବିଧତାକୁ ସୁରକ୍ଷିତ ରଖେ। ଏହାର ଆଉ କ'ଣ ରହିଛି, ଯେପରିକି ଆପଣଙ୍କ ସେମାନେ ଶୁଦ୍ଧ ବାୟୁ, ସୁସ୍ଥ ପରିବେଶ ଓ ପ୍ରାକୃତିକ ସମ୍ପଦର ସୁବିଧା ପାଇପାରିବେ।
1: ତେବେ ଗଛ ଲଗାଇବା ପରେ ତାର ଯତ୍ନ କାହିଁକି ଆବଶ୍ୟକ ଏବଂ ଗଛ ଆମକୁ କ'ଣ ମାନେ ଏମିତି କିଛି ଶିକ୍ଷା ଦେଇଥାଏ ସେ ବିଷୟରେ ଆଜି କିଛି କହିବେ?
0: ନିଶ୍ଚୟ। ଦେଖନ୍ତୁ, ଯେମିତିକି ଯତ୍ନ ନ ନେଲେ ଚାରା ନଷ୍ଟ ହୋଇଯାଇପାରେ, ତେଣୁ ନିୟମିତ ପାଣି, ସାର ଓ ସୁରକ୍ଷା ଆବଶ୍ୟକ ରହିଛି। ଆଉ ଏଥିରେ ନୈତିକ ଶିକ୍ଷା କ'ଣ ରହିଛି ନା, ଗଛ ନିଃସ୍ୱାର୍ଥ ଭାବରେ ଅନ୍ୟମାନଙ୍କ ଉପକାର କରିବାରେ ଶିକ୍ଷା ଦେଇଥାଏ।
1: ବହୁତ ବଢ଼ିଆ କଥାଟି କହିଲେ। ତେବେ ଏହି ଅଭିଯାନରେ ପରିବାରର ଭୂମିକା କିଛି ରହିଛି କି?
0: ନିଶ୍ଚୟ। ପରିବାରର ସମସ୍ତ ସଦସ୍ୟ ମିଳିତ ଭାବେ ଗଛ ଲଗାଇ ତାହାର ଯତ୍ନ ନେଲେ ପରିବେଶ ସୁରକ୍ଷା ପ୍ରତି ଏକ ସକାରାତ୍ମକ ବାର୍ତ୍ତା ସମାଜକୁ ମିଳିଥାଏ।
1: ଆଚ୍ଛା, ତେବେ ଗଛ ଲଗାଇବା ଦ୍ୱାରା କେଉଁ ପ୍ରକାରର ପ୍ରଦୂଷଣ କମିଥାଏ ବୋଲି ଏଠି କ'ଣ କହିବେ?
0: ପ୍ରଦୂଷଣ କହିବାକୁ ଗଲେ ଦେଖନ୍ତୁ, ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ଏବଂ କିଛି ପରିମାଣରେ ତାପ ପ୍ରଦୂଷଣ ମଧ୍ୟ କମିଥାଏ।
1: ତେବେ ଏଇ ଯେଉଁ ଅଭିଯାନ ବିଷୟରେ ଆପଣ କହିଲେ, ତେବେ ଆମେ ଏଠି ଅନ୍ୟମାନଙ୍କୁ କିପରି ସାମିଲ କରିପାରିବା?

0: ବା ଆସନ୍ତାକୁ ସୁରକ୍ଷିତ କରିବା।
1: ତେବେ ଗଛ ଲଗାଇବା ଦ୍ୱାରା କିପରି ସମାଜର ବିକାଶ ହୋଇଥାଏ ଏବଂ ଗଛର ଅଭାବ ହେଲେ କ'ଣ ସବୁ ସମସ୍ୟା ଦେଖାଯାଏ ସେ ବିଷୟରେ ଆଜି ଆପଣ କିଛି କହିବେ?
0: ନିଶ୍ଚୟ ଦେଖନ୍ତୁ, ଗଛ ଲଗାଇବା ଦ୍ୱାରା ସ୍ୱଚ୍ଛ ପରିବେଶ, ସୁସ୍ଥ ଜୀବନ ଓ ଅର୍ଥନୈତିକ ଉନ୍ନତି ସମ୍ଭବ ହୁଏ। ଏହା ବି ଆମେ ଜାଣିଛୁ, ଏହା ସମାଜକୁ ସୁନ୍ଦର ଓ ବାସଯୋଗ୍ୟ କରେ। ଦେଖନ୍ତୁ, ଗଛ ଅଭାବ ହେଲେ ବହୁତ କିଛି ଆମକୁ ଅସୁବିଧା ହୁଏ, ଯେମିତିକି ଅମ୍ଳଜାନ ଅଭାବ, ବାୟୁ ପ୍ରଦୂଷଣ ବୃଦ୍ଧି, ତାପମାତ୍ରା ବୃଦ୍ଧି, ଖରା, ବନ୍ୟା ଏବଂ ଜୀବଜନ୍ତୁଙ୍କ ବାସସ୍ଥାନ ମଧ୍ୟ ନଷ୍ଟ ହୋଇଥାଏ।
1: ଆଚ୍ଛା, ମାଆଙ୍କ ନାମରେ ଲଗାଯାଇଥିବା ଗଛର ଯତ୍ନ ନେବା କାହିଁକି ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି?
0: ନିଶ୍ଚୟ ଆବଶ୍ୟକ, ଯେମିତିକି ଭଉଣୀମାନେ, ଏହା କେବଳ ଗଛ ନୁହେଁ, ମାଆଙ୍କ ପ୍ରତି ଆମର ଭଲ ପାଇବା ଓ ଦାୟିତ୍ୱର ପ୍ରତୀକ, ତେଣୁ ତାହାର ସୁରକ୍ଷା ଓ ଯତ୍ନ ନେବା ଆବଶ୍ୟକ ରହିଛି।
1: ଗଛ ଆମକୁ ଧୈର୍ଯ୍ୟର ଶିକ୍ଷା କିପରି ଦେଇଥାଏ?
0: ଗଛ ଧୀରେ ଧୀରେ ବଡ଼ ହୁଏ ଏବଂ ଦୀର୍ଘ ସମୟ ପରେ ଫଳ ଦେଇଥାଏ। ଏହା ଆମକୁ ଧୈର୍ଯ୍ୟ ଓ ଅପେକ୍ଷାର ମୂଲ୍ୟ ବୁଝାଏ।
1: ଗଛ ଲଗାଇବାର ଅଭ୍ୟାସ କିପରି ଗଢ଼ି ଉଠିବ ବୋଲି ଆପଣ ଏଠି କ'ଣ କହିବେ?
0: ପ୍ରତିବର୍ଷ ଜନ୍ମଦିନ, ମାଆଙ୍କର ଜନ୍ମଦିନ କିମ୍ବା ବିଶେଷ ଦିନରେ ଗଛ ଲଗାଇବା ସଂକଳ୍ପ ନେଲେ ଏହି ଅଭ୍ୟାସ ଗଢ଼ି ଉଠିବ।
1: ଆଚ୍ଛା, ବହୁତ ବଢ଼ିଆ କଥା। ତେବେ ଗଛ ମାନବ ସଭ୍ୟତା ପାଇଁ କାହିଁକି ଅମୂଲ୍ୟ?
0: ଭଉଣୀମାନେ, ଗଛ ମଣିଷର ଜୀବନ ଧାରଣ ପାଇଁ ଆବଶ୍ୟକ ଖାଦ୍ୟ, ବାୟୁ, ଔଷଧ ଓ ଆଶ୍ରୟ ଯୋଗାଇଥାଏ, ସେଥିପାଇଁ ଏହା ଅମୂଲ୍ୟ ସମ୍ପଦ।
1: ଏକ ପେଡ଼ ମାଆଙ୍କ ନାମରେ ଅଭିଯାନରେ ମହିଳାମାନଙ୍କର ଭୂମିକା କ'ଣ ସବୁ ରହିଛି?
0: ଭଉଣୀମାନେ, ମହିଳାମାନେ ପରିବେଶ ଓ ସମାଜକୁ ସଚେତନ କରି ବୃକ୍ଷରୋପଣ ଅଭିଯାନକୁ ସଫଳ କରିପାରିବେ।
1: ଆମେ କାହିଁକି ଅଧିକରୁ ଅଧିକ ଗଛ ଲଗାଇବା ଉଚିତ?
0: ଭବିଷ୍ୟତ ପିଢ଼ି ପାଇଁ ଶୁଦ୍ଧ ବାୟୁ, ପାଣି ଓ ସୁସ୍ଥ ପରିବେଶ ସୁନିଶ୍ଚିତ କରିବା ପାଇଁ ଅଧିକ ଗଛ ଲଗାଇବା ଆବଶ୍ୟକ ରହିଛି।
1: ଆପଣ ତ ଏହି ଗଛ ବିଷୟରେ ଆମର ଶ୍ରୋତା ଭଉଣୀମାନଙ୍କୁ ଅନେକ କଥା ଜଣାଇଲେ, ତେବେ ଶେଷରେ ଆଜି ଆପଣ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୋତା ଭଉଣୀମାନଙ୍କ ପାଇଁ କ'ଣ ବାର୍ତ୍ତା ରଖିବେ?
0: ନିଶ୍ଚୟ, ଏକ ପେଡ଼ ମାଆଙ୍କ ନାମରେ କେବଳ ଏକ ଅଭିଯାନ ନୁହେଁ, ଏହା ମାଆଙ୍କ ପ୍ରତି କୃତଜ୍ଞତା ଓ ପରିବେଶ ପ୍ରତି ଦାୟିତ୍ୱର ଏକ ପବିତ୍ର ସଂକଳ୍ପ। ଯଦି ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନିଅନ୍ତି, ତେବେ ପୃଥିବୀ ସବୁଜ, ସୁନ୍ଦର ଓ ସୁରକ୍ଷିତ ହୋଇପାରିବ। ତା ଛଡ଼ା ଭଉଣୀମାନେ, ମା ଓ ପ୍ରକୃତି ଉଭୟେ ଆମ ଜୀବନର ଆଧାର, ତେଣୁ ଏକ ପେଡ଼ ମାଆଙ୍କ ନାମରେ ଅଭିଯାନକୁ ସଫଳ କରିବା ପାଇଁ ଆମେ ସମସ୍ତେ ଆଗେଇ ଆସିବା ଉଚିତ। ଏହା ଆମ ମାଆଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ଅମୂଲ୍ୟ ଉପହାର ହେବ।
1: ତେବେ ମ୍ୟାଡ଼ାମ୍, ଆପଣ ଆଜି ଆମର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଶ୍ରୋତାଭଉଣୀମାନଙ୍କୁ ଏହି ବିଷୟବସ୍ତୁକୁ ନେଇ ଅନେକ କିଛି କଥା କହିଥିବାରୁ ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ। ନମସ୍କାର।

ହଁ ଭଉଣୀମାନେ, ବିଭିନ୍ନ ପ୍ରକାରର ଗଛ ରହିଛି। ବନ ବିନାଶ ଯୋଗୁଁ ପରିବେଶ ଉପରେ ଖରାପ ପ୍ରଭାବ ମଧ୍ୟ ପଡ଼ୁଛି। ତେଣୁ ପ୍ରତ୍ୟେକ ଲୋକଙ୍କର ଗଛ ଲଗାଇବା ଓ ସେଗୁଡ଼ିକର ସୁରକ୍ଷା କରିବା ନିତ୍ୟାନ୍ତ ଜରୁରୀ। ଏହି ଗଛ ଆମକୁ ଅମ୍ଳଜାନ ଯୋଗାଇଥାଏ, ପରିବେଶକୁ ସବୁଜ ଓ ସୁନ୍ଦର କରିଥାଏ, ମାଟି କ୍ଷୟକୁ ମଧ୍ୟ ରୋକିଥାଏ, ଜଳବାୟୁକୁ ସନ୍ତୁଳିତ ରଖିଥାଏ। ଏହା ଔଷଧ ଓ ଖାଦ୍ୟର ଉତ୍ସ ଅଟେ, ପଶୁପକ୍ଷୀଙ୍କୁ ଆଶ୍ରୟ ପ୍ରଦାନ କରିଥାଏ। ତେଣୁ ଗଛ ଲଗାଅ, ପରିବେଶ ବଞ୍ଚାଅ, ଏହି ବାର୍ତ୍ତାକୁ ଆମ ସମସ୍ତଙ୍କୁ ପାଳନ କରିବା ନିହାତି ଜରୁରୀ।

ତେବେ ଭଉଣୀମାନେ ଆଜିର କାର୍ଯ୍ୟକ୍ରମରେ ଆମେ ଆସନ୍ତୁ ବ୍ୟଞ୍ଜନରେ ଜାଣିବା ଜହ୍ନି ଚିଙ୍ଗୁଡ଼ି ପ୍ରସ୍ତୁତି କିପରି କରାଯାଏ ଏବଂ ଏହା ପାଇଁ ଆବଶ୍ୟକ ସାମଗ୍ରୀଗୁଡ଼ିକ କ'ଣ କ'ଣ ରହିଛି। ଆବଶ୍ୟକ ଉପକରଣ ହେଲା 250 ଗ୍ରାମ ଜହ୍ନି, 500 ଗ୍ରାମ ଚିଙ୍ଗୁଡ଼ି, 2 ବଡ଼ ପିଆଜ, 6 ବା 7 କୋଲା ରସୁଣ, 2 କଞ୍ଚା ଲଙ୍କା, 1 ଚାମଚ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, 1 ଆଳୁ, 1 ବଡ଼ ଟମାଟୋ, ସୋରିଷ ତେଲ, ଧନିଆ ପତ୍ର ଓ ଆବଶ୍ୟକ ଅନୁଯାୟୀ ଲୁଣ। ଏବେ ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣି ରଖିବା। ପ୍ରଥମେ ଚିଙ୍ଗୁଡ଼ିକୁ ବାଛି ଭଲ ଭାବେ ଧୋଇ ଲୁଣ ହଳଦୀ ଗୋଳାଇ ରଖନ୍ତୁ। ଜହ୍ନିକୁ ଧୋଇ ଚୋପା ଛଡ଼ାଇ କାଟି ରଖିଦିଅନ୍ତୁ। ପିଆଜକୁ ଲମ୍ବା ଲମ୍ବା କାଟି ରଖନ୍ତୁ। ରସୁଣର ଚୋପା ଛଡ଼ାଇ ତାକୁ ଛେଚି ରଖନ୍ତୁ। ବର୍ତ୍ତମାନ ଗ୍ୟାସରେ କଡ଼େଇ ବସାଇ ଅଳ୍ପ ତେଲ ପକାଇ ଚିଙ୍ଗୁଡ଼ିକୁ ଭାଜି ରଖିଦିଅନ୍ତୁ। ତାପରେ ତେଲରେ ଟିକେ ଫୁଟଣ, କଞ୍ଚାଲଙ୍କା ଓ ପିଆଜ ପକାଇ ଭାଜି ଦିଅନ୍ତୁ। ପିଆଜ ଭାଜି ହୋଇଗଲେ ରସୁଣ ଛେଚାକୁ ପକାଇ ଦିଅନ୍ତୁ। ରସୁଣ ଭାଜି ହୋଇଗଲେ ସେଥିରେ କଟା ଜହ୍ନି ଓ କଟା ଟମାଟୋ ପକାଇ ଦିଅନ୍ତୁ। ପରେ ସେଥିରେ ଗୋଟିଏ ସିଝା ଆଳୁ କାଟି ପକାଇ ଦିଅନ୍ତୁ। ଶେଷରେ ଭଜା ଚିଙ୍ଗୁଡ଼ି ପକାଇ ସେଥିରେ ଆବଶ୍ୟକ ଅନୁସାରେ ଲୁଣ, ହଳଦୀ ଓ ଲଙ୍କାଗୁଣ୍ଡ ପକାଇ ଭଲ ଭାବେ କଷି ଆବଶ୍ୟକ ଅନୁସାରେ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଜହ୍ନି ଚିଙ୍ଗୁଡ଼ି। ଶେଷରେ କିଛି ଧନିଆ ପତ୍ର ପକାଇ ଗରମ ଗରମ ଭାତ ସହିତ ପରଷି ଦିଅନ୍ତୁ। ହଁ ଭଉଣୀମାନେ, ବର୍ତ୍ତମାନ ତ ପ୍ରସ୍ତୁତ ହୋଇଗଲା ଜହ୍ନି ଚିଙ୍ଗୁଡ଼ି। ଏବେ ଆସନ୍ତୁ ଏହି କାର୍ଯ୍ୟକ୍ରମରେ ଆମେ ମହିଳାମାନଙ୍କ ପାଇଁ ରୂପଚର୍ଯ୍ୟା କଥା ଜାଣିବା। ଅଲିଭ୍ ତେଲ ଆମ ଶରୀର ପାଇଁ ଆଣ୍ଟି ଅକ୍ସିଡେଣ୍ଟର କାମ କରିଥାଏ। ରାତିରେ ଶୋଇବା ପୂର୍ବରୁ ହାତ ଓ ଗୋଡ଼ରେ ଅଲିଭ୍ ତେଲକୁ ଭଲ ଭାବେ ମାଲିସ କରି ଶୋଇଲେ ତ୍ୱଚାରେ ଆସୁଥିବା କୁଞ୍ଚନ କମ୍ ହୋଇଥାଏ। 1 ଚାମଚ ହଳଦୀ ଗୁଣ୍ଡକୁ 1 ଚାମଚ ମହୁରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ଭଲ ଭାବେ ମିଶିଗଲେ ସେଥିରେ 2 ଚାମଚ କଞ୍ଚା କ୍ଷୀର ଭଲରେ ମିଶାଇ ଏହାକୁ ମୁହଁର ତ୍ୱଚାରେ ଓ ବେକରେ ଲଗାନ୍ତୁ। 15 ମିନିଟ୍ ପରେ ଭଲ ଭାବେ ଘଷି ଘଷି ଛଡ଼ାଇ ଦିଅନ୍ତୁ। ନିୟମିତ ଏପରି କଲେ ତ୍ୱଚାର ଉଜ୍ଜଳପଣ ବଢ଼ିଥାଏ। 2 ଚାମଚ ବେସନରେ 1 ଚାମଚ କ୍ଷୀର ସର ପକାଇ ଭଲ ଭାବେ ପେଷ୍ଟ ବନାଇ ଦିଅନ୍ତୁ। ପେଷ୍ଟ ବେଶୀ ଟାଣ ହୋଇଗଲେ ସେଥିରେ ଅଳ୍ପ ଗୋଲାପ ଜଳ ମିଶାଇ ପାରନ୍ତି। ବର୍ତ୍ତମାନ ପ୍ରସ୍ତୁତ ପେଷ୍ଟକୁ ମୁହଁ ଓ ବେକର ତ୍ୱଚାରେ ଲଗାନ୍ତୁ। ତ୍ୱଚା ଟେନ୍ ହେବାର ସମସ୍ୟା ଟିକେ କମ୍ ହୋଇଯିବ। ଲେମ୍ବୁ ଚିପୁଡ଼ି ସାରିବା ପରେ ସେହି ଚୋପାକୁ ନ ଫୋପାଡ଼ି ହାତ ଓ ପାଦର ନଖରେ ଘଷନ୍ତୁ। ନଖ ଧଳା ଓ ଚମକପ୍ରଦ ହୋଇଯିବ। ଆପଣ ଗାଧୋଇବା ପୂର୍ବରୁ ଏଲୋଭେରା ପତ୍ରର ଜଳକୁ ନେଇ ହାତ, ଗୋଡ଼ ଓ ମୁହଁରେ ମାଲିସ କରନ୍ତୁ। 10 ମିନିଟ୍ ପରେ ଏହାକୁ ଧୋଇ ଦିଅନ୍ତୁ। ତ୍ୱଚା ପ୍ରାକୃତିକ ଭାବେ ନରମ ଓ ମଶ୍ଚରାଇଜର ହୋଇଯିବ। ହଁ ଭଉଣୀମାନେ, କାର୍ଯ୍ୟକ୍ରମର ଶେଷରେ ନାରୀମାନଙ୍କ ପାଇଁ ରହିଥିଲା ରୂପଚର୍ଯ୍ୟା କଥା। ବର୍ତ୍ତମାନ ତ ସମୟ ଇସାରା କଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି।

ରଖିବା ପାଇଁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀ ମହଲ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ 769042। ରହିଲି, ନମସ୍କାର।

ଶ୍ରୋତାବନ୍ଧୁ ଶୁଣିଲେ ନାରୀମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ଥିଲେ ସତ୍ୟଭାମାପତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ହେବାକୁ ଯାଉଛି। ଏବେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ସକାଳ 6:35 ରହିଛି ଶ୍ରୀରାମଚରିତ ମାନସର 207ତମ ଅଧ୍ୟାୟ। ସକାଳ 7:25 ଶୁଣିବେ ବିକଶିତ ସହରର କାର୍ଯ୍ୟକ୍ରମ। ଆସନ୍ତାକାଲି ଏଥିରେ ରହିଛି ସହରର ବିକାଶ କ୍ଷେତ୍ରରେ ମ୍ୟୁନିସିପାଲିଟିର ଭୂମିକା। ଆଲୋଚନା କରିଛନ୍ତି ପୂର୍ବତନ ଆର୍ଏମ୍ସି କର୍ମଚାରୀ ଜ୍ୟୋତିର୍ମଞ୍ଜରୀ ଷଡ଼ଙ୍ଗୀ। ସକାଳ 8:30 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ ଏବଂ ସେବାରାଣୀ ମହାପାତ୍ର। 8:45 ବଣପାହାଡ଼ର ଗୀତର କାର୍ଯ୍ୟକ୍ରମରେ ଶୁଣିବେ ସାଦ୍ରୀ ଗୀତ, ପରିବେଷଣ କରିଛନ୍ତି ଆଜମେର ସିଂ ଏବଂ ସାଥୀ। ଦିନ 10:00 ରହିଛି ଆପଣମାନଙ୍କ ଫୋନ୍ କଲ୍ ଏବଂ ମନପସନ୍ଦର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା। 12:30 ଆକାଶବାଣୀ କଟକ କେନ୍ଦ୍ର ରହିଛି କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ। ଆସନ୍ତାକାଲି ରାତି 7:30 ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଛାନ୍ଦ ସଙ୍ଗୀତ। ପ୍ରଥମେ ଭକ୍ତଚରଣ ଦାସଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ମିନତୀ ପାଣିଗ୍ରାହୀ।

0: ଆସ ଭାଇମାନେ ହାତରେ ହାତ କାନ୍ଧରେ କାନ୍ଧ ମିଶେଇ ନେବା, ଶପଥ ନେବା, ସାପ୍ତାହିକ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେବା, କ୍ଲିନ୍ ଆଣ୍ଡ ଗ୍ରୀନ୍ର ଲକ୍ଷ୍ୟକୁ ପୂରଣ କରିବା। ରାଉରକେଲା ହେବ ସବୁଜ ସୁନ୍ଦର ସହର, ଆମ ସହର।
1: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛି 7008248758।
2: ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶରୀରକୁ ସୁସ୍ଥ ରଖିବା ଏବଂ ରୋଗ ନିରାକରଣ ପାଇଁ ଏକ ପ୍ରାକୃତିକ ଓ ସ୍ଥାୟୀ ପଦ୍ଧତି। ଏହା ଶାରୀରିକ ଦୁର୍ବଳତା ଦୂର କରିବା ସହିତ ମାନସିକ ଚାପ ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ। ତେବେ ପ୍ରାକୃତିକ ଚିକିତ୍ସା ଆପଣାନ୍ତୁ, ସୁସ୍ଥ ଜୀବନ ପାଆନ୍ତୁ।
1: ଓଡ଼ିଆ ଛାନ୍ଦ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ଶେଷ ଛାନ୍ଦଟି। ଜଗନ୍ନାଥ ଦାସଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ମିନତୀ ପାଣିଗ୍ରାହୀ।

ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଆଜିର ଓଡ଼ିଆ ଛାନ୍ଦ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ସନ୍ଧ୍ୟା 6:20 ହେବାକୁ ଯାଉଛି। ଏବେ ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କମିଟିର ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ SCERT ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ 4 ଜଣଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ଦେଇଥିବା 14 ସୁପାରିଶକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ SCERT ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତି, ସମସ୍ତ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ ଓ SCERTରେ କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ଖୋଲାଯିବ। ଭବିଷ୍ୟତରେ ଆବଶ୍ୟକୀୟ ଅନୁମୋଦନ ବିନା କୌଣସି ପାଠ୍ୟପୁସ୍ତକରେ ଭାଷା, ଚିତ୍ର, ତଥ୍ୟ ଛପା ହେବା ପାଇଁ ପ୍ରିଣ୍ଟିଂ ପ୍ରେସ୍କୁ ଯିବ ନାହିଁ ବୋଲି ଜଣାପଡ଼ିଛି। ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାରେ ଗତ 17 ତାରିଖରୁ ଆରମ୍ଭ ହୋଇଥିବା 10 ଦିନିଆ ନିଶାମୁକ୍ତ ଭାରତ ଅଭିଯାନ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନବରଙ୍ଗପୁର ଜିଲ୍ଲାରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ ଚାଲାଣ ନିରୋଧୀ ଦିବସ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ନିଶାଠାରୁ ଦୂରେଇ ରହି ନିଜ ପରିବାର ଓ ସମାଜକୁ ନିଶାମୁକ୍ତ ରଖିବା ପାଇଁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନବରଙ୍ଗପୁର ନର୍ସିଂ କଲେଜଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନିଶାର ଅପବ୍ୟବହାର ଏବଂ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଓଡ଼ିଶା ସହିତ ପୂର୍ବ ଭାରତର ରାଜ୍ୟଗୁଡ଼ିକର ଶିଳ୍ପାୟନ ପ୍ରକ୍ରିୟାକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ପ୍ଲାଟଫର୍ମ ଗୋ ଇଷ୍ଟ ଘୋଷଣା କରିଛନ୍ତି। CII ପୂର୍ବ ଆଞ୍ଚଳିକ ପରିଷଦ ବୈଠକରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପଗୋଷ୍ଠୀଗୁଡ଼ିକ ନିଜ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ଓ ବଜାରକୁ ସୁରକ୍ଷିତ ରଖି ନିବେଶ କରିବାର ସୁଯୋଗ ପାଇବେ। ଆଗାମୀ 5 ବର୍ଷ ମଧ୍ୟରେ ରାଜ୍ୟ ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଗୋ ଇଷ୍ଟ ନୀତି ଆଧାରରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବ। ଏହା ସମସ୍ତ ନିବେଶ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଏଥିସହିତ ରାଜ୍ୟର ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ମାଧ୍ୟମରେ ଏକ

0: ସମର୍ପିତ ଗୋ ଇଷ୍ଟ ସେଲ୍ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଏବଂ ମଞ୍ଜୁରୀର ସ୍ଥିତିର ତଦାରଖ ପାଇଁ ଗୋ ସ୍ୱିଫ୍ଟ ମଡ୍ୟୁଲ୍ ମଧ୍ୟ ସୃଷ୍ଟି କରାଯିବ ବୋଲି ଶ୍ରୀ ମାଝି କହିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ରାଜ୍ୟର ଶିଳ୍ପାୟନ ନୀତି ରିଜୋଲ୍ୟୁସନ୍ 2022ରେ କେତେକ ସଂଶୋଧନ କରାଯାଇଥିବା ସୂଚନା ଦେଇଛନ୍ତି।
1: ओडिशा ऑफ रिसोर्ट बेस्ड इकोनॉमी से वैल्यू एडेड मैन्युफैक्चरिंग इकोनॉमी की तरफ बढ़ रहा है। स्टील एल्युमिनियम केमिकल्स और टेक्सटाइल क्षेत्र में भी वैल्यू चेन बनाई जा रही है। पारादीप एक बहुत बड़ा पेट्रोकेमिकल्स जो 60,000 करोड़ की बहुत बड़ा हब भी बनते जा रहा है। सेमीकंडक्टर और इलेक्ट्रॉनिक्स जैसे फ्यूचर ओरिएंटेड सेक्टर्स पर भी ध्यान दिया जा रहा है। आज भारत ने विश्व में एक स्वतंत्र जगह बनाई है। समृद्ध ओडिशा के लिए हमारे राज्य की अर्थनीति को 2036 तक 500 बिलियन अमेरिकी डॉलर अर्थनीति बनाना है और 2027 तक 1.5 ट्रिलियन डॉलर इकोनॉमी तक।
0: ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଓଡ଼ିଶା ଏବେ ଖଣିଜ ଭିତ୍ତିକ ଅର୍ଥନୀତିରେ ସୀମିତ ନ ରହି ଷ୍ଟିଲ୍ ଆଲୁମିନିୟମ୍ ପେଟ୍ରୋକେମିକାଲ୍ସ ସେମିକଣ୍ଡକ୍ଟର ଆଦି ଉଦ୍ୟୋଗ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେଇ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି। ଗତକାଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଛି। ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାୱାର ଚଳଚ୍ଚିତ୍ର ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜା ଚଳଚ୍ଚିତ୍ର ପାଇଁ ଦେବଯାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ତହସିଲ ସିଂହାଣୀ ମୁଣ୍ଡାଠାରେ ଭୂମିହୀନ ହିତାଧିକାରୀଙ୍କ ଘରଡିହ ପଟାବଣ୍ଟନ ଓ ଜାଗା ଚିହ୍ନଟୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ 90 ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମି ଆବଣ୍ଟନ ଏବଂ 20 ଜଣଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଥିଲେ। ରାଜ୍ୟର ସମସ୍ତ ହଷ୍ଟେଲକୁ ପିଏନ୍ଜି ସଂଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି। ପିଏନ୍ଜି ଉପଲବ୍ଧ ଥିବା ସ୍ଥାନଗୁଡ଼ିକରେ ତୁରନ୍ତ ସଂଯୋଗ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ସ୍ଥିତ ପ୍ରେକ୍ଷାଳୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା 211 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଡକ୍ଟର ମହାଲିଙ୍ଗ କହିଛନ୍ତି ଜାତୀୟ ଶିକ୍ଷାନୀତି ଆଜିର ଯୁବପିଢ଼ିଙ୍କୁ କେବଳ ପୁସ୍ତକଗତ ଜ୍ଞାନ ନୁହେଁ ବରଂ ବ୍ୟବହାରିକ କୌଶଳ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି। ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ଲୋଇସିଂହା ବ୍ଲକ ଗସ୍ତ କରି ସୋଲାର ପମ୍ପ ରାମଲୀଳା ମଣ୍ଡପ ଓ ଟାଙ୍ଗରପାଲିଠାରେ ନବନିର୍ମିତ ଗୋଷ୍ଠୀକେନ୍ଦ୍ରର ଉଦ୍ଘାଟନ କରିଥିଲେ। ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଓଡ଼ିଶା ନୃତ୍ୟର ପ୍ରଚାର ପ୍ରସାର ପାଇଁ ପାରଳାଖେମୁଣ୍ଡିଠାରେ ତିନିଦିନିଆ ଜାତୀୟ ଓଡ଼ିଶା ନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ କର୍ମଶାଳାରେ ବହୁସଂଖ୍ୟକ ନୃତ୍ୟଶିଳ୍ପୀ ଯୋଗଦେଇ ନୃତ୍ୟାଭିନୟ ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ। ଅତିରିକ୍ତ ଭିଡ଼ ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଓ ଲୋକମାନ୍ୟ ତିଲକ ଟର୍ମିନସ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ବର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଆଜି ରାତି 11:00 ଭୁବନେଶ୍ୱର ଛାଡ଼ିବ ଏବଂ 28 ସକାଳ 9:00 ଲୋକମାନ୍ୟ ତିଲକରେ ପହଞ୍ଚିବ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପାରା ବ୍ୟାଡମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ତୁର୍କୀଠାରେ ଆୟୋଜିତ ୱାର୍ଲଡ ଆବିଲିଟି ସ୍ପୋର୍ଟସ୍ ୟୁଥ୍ ଗେମ୍ସ 2026ରେ କଳାହାଣ୍ଡିର ପାରା ବ୍ୟାଡମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ 2 ସ୍ୱର୍ଣ୍ଣ ଓ 2 ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୁରଜ ଆକାଶଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଦେଶବ୍ୟାପୀ ଆଜି ଆଶୁରା ଏ ମହରମ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ ଧର୍ମ ଏବଂ ନ୍ୟାୟ

0: ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ନିଶାମୁକ୍ତ ସମାଜ ଓ ସୁରକ୍ଷିତ ଭବିଷ୍ୟତ ଏକ ସାମୂହିକ ସଂକଳ୍ପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନିଶାଦ୍ରବ୍ୟ ବ୍ୟବହାରର ମାରାତ୍ମକ ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ବେଆଇନ ନିଶାଦ୍ରବ୍ୟ କାରବାରକୁ ପ୍ରତିହତ କରିବା ଲକ୍ଷ୍ୟରେ ଆଜି ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ବେଆଇନ କାରବାର ନିରୋଧୀ ଦିବସ ପାଳନ କରାଯାଉଛି। ଔଷଧ ଆମ ପାଇଁ ଅତ୍ୟନ୍ତ ଜରୁରୀ, ତେବେ ଏଭଳି କେତେକ ଔଷଧ ରହିଛି ଯାହାର ବ୍ୟବହାରକୁ ନିଷେଧ କରାଯାଇଛି। ଏହିସବୁ ପରିସ୍ଥିତିରୁ ନିଜକୁ ଦୂରେଇ ରଖିବା ସହ ଏହିସବୁ ଔଷଧ ଓ ନିଶାଦ୍ରବ୍ୟଗୁଡ଼ିକ ସମ୍ପର୍କରେ ଅଧିକରୁ ଅଧିକ ସଚେତନ ହେବା ଆଜି ଦିବସ ପାଳନର ମୂଳ ଲକ୍ଷ୍ୟ। 1999 ମସିହାରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତ୍ୟେକ ବର୍ଷ ଜୁନ୍ 26 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ନିକଟରେ ପ୍ରକାଶିତ ଏକ ଆକଳନ ଅନୁଯାୟୀ ଭାରତରେ ପ୍ରାୟ 16 ଅଧିକ ଲୋକ ମଦ୍ୟପାନ କରନ୍ତି। ସେଥିରୁ ପ୍ରାୟ 5.2% ସମ୍ପୂର୍ଣ୍ଣ ଭାବେ ମଦ ଉପରେ ନିର୍ଭରଶୀଳ। ସେହିଭଳି 3 ଅଧିକ ଲୋକ ଗଞ୍ଜେଇ ଏବଂ ଏ ସଂକ୍ରାନ୍ତ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ବ୍ୟବହାର କରନ୍ତି। ଏପରିକି ହେରୋଇନ୍ ଓ ବ୍ରାଉନ୍ ସୁଗାର ଭଳି ନିଶାଦ୍ରବ୍ୟ ସେବନକାରୀଙ୍କ ସଂଖ୍ୟା ପ୍ରାୟ 2 ପାଖାପାଖି ହୋଇଛି। ସେମାନଙ୍କ ମଧ୍ୟରୁ 60 ଲୋକଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି। ଡାକ୍ତରଙ୍କ ବିନା ପରାମର୍ଶରେ ପ୍ରାୟ 1,20,00,000 ଲୋକ ନିଦ ବଟିକା ଏବଂ ଅନ୍ୟାନ୍ୟ ଔଷଧ ସେବନ କରିଥାନ୍ତି। କୋମଳମତି ଶିଶୁ ଏବଂ କିଶୋର ବର୍ଗଙ୍କ ମଧ୍ୟରେ ନିଶା ସେବନକାରୀଙ୍କ ସଂଖ୍ୟା ଚିନ୍ତାଜନକ ପାଲଟିଛି। 15-35 ବର୍ଷ ମଧ୍ୟରେ ଯୁବଗୋଷ୍ଠୀ ବିଶେଷ ଭାବରେ ଏହି କୁପ୍ରଭାବର ଶିକାର ହୋଇଥାନ୍ତି। ନିକଟରେ ସରକାର କଫ୍ ସିରପ୍ର ଅପବ୍ୟବହାର ଏବଂ ଗୁଣବତ୍ତାକୁ ବଜାୟ ରଖିବା ଲକ୍ଷ୍ୟ ନେଇ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ବିନା ପ୍ରେସ୍କ୍ରିପ୍ସନ୍ରେ କଫ୍ ସିରପ୍ ବିକ୍ରି ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। ଡ୍ରଗ୍ସ ନିୟମାବଳୀର ସୂଚୀ କେ ଆଧାରରେ ମିଳୁଥିବା ରିହାତିକୁ ସରକାର ପ୍ରତ୍ୟାହାର କରିଛନ୍ତି। କେତେକ ନିଶାଦ୍ରବ୍ୟ ମିଶ୍ରଣ ଯୁକ୍ତ କଫ୍ ସିରପ୍ ବିକ୍ରି ଓ ବ୍ୟବହାର ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଅପମିଶ୍ରଣ ଏବଂ ବିଷାକ୍ତ ଦ୍ରବ୍ୟ ମିଶାଯାଉଥିବା କଫ୍ ସିରପ୍ ସ୍ୱାସ୍ଥ୍ୟ ହାନିକାରକ ବୋଲି ପ୍ରମାଣିତ ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି ଅପମିଶ୍ରିତ ତଥା ବେଆଇନ ଔଷଧ ସେବନ ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ସେବନକାରୀଙ୍କ ପରିବାର ଆର୍ଥିକ କ୍ଷତି ସହ୍ୟ କରିବା ସହିତ ଜାଣତ କିମ୍ବା ଅଜାଣତରେ ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ହୋଇଥାନ୍ତି, ଫଳରେ ଭବିଷ୍ୟତ ଜୀବନ ନଷ୍ଟ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ କୁସଙ୍ଗରୁ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ପରବର୍ତ୍ତୀ କାଳରେ ଦୈନନ୍ଦିନ ଜୀବନର ଏକ ମାଧ୍ୟମରେ ପରିଣତ ହୋଇଥାଏ। ଏପରି ସ୍ଥିତିରେ ନିଶାଦ୍ରବ୍ୟର ବେଆଇନ କାରବାର ମଧ୍ୟ ବୃଦ୍ଧି ପାଉଛି। କେତେକ କ୍ଷେତ୍ରରେ ଏହି ନିଷିଦ୍ଧ ପଦାର୍ଥ ଦେଶରେ ଉତ୍ପାଦିତ ହେଉଥିବା ବେଳେ ଅନ୍ୟ କ୍ଷେତ୍ରରେ ଏହା ବେଆଇନ ଭାବେ ବିଦେଶରୁ ଆସିଥାଏ। ବିଜ୍ଞାନ ଏବଂ ଗବେଷଣା ଆଧାରରେ ଏକ ପ୍ରଭାବୀ ନିଶାଦ୍ରବ୍ୟ ନୀତି ପ୍ରସ୍ତୁତ କରିବା ପାଇଁ ଜାତିସଂଘ ପ୍ରତ୍ୟେକ ଦେଶକୁ ଆହ୍ୱାନ ଦେଇଛି। ଇତିହାସରୁ ଜଣାପଡ଼େ ଚୀନ୍ର ଲିନ୍ ଜେକ୍ସୁ ନାମକ ଜଣେ ବ୍ୟକ୍ତି

ଗୁଆଙ୍ଗଡଙ୍ଗର ହୁମେନ୍ଠାରେ ଅଫିମ କାରବାର ବିରୋଧରେ ଆନ୍ଦୋଳନ କରି 1848 ଜୁନ୍ ମାସ 25 ତାରିଖରେ ଏହାକୁ ବନ୍ଦ କରିବାରେ ସଫଳ ହୋଇଥିଲେ। ଏହା ଥିଲା ଚୀନ୍ର ପ୍ରଥମ ଅଫିମ ଯୁଦ୍ଧର ଠିକ୍ ପୂର୍ବବର୍ତ୍ତୀ ସମୟ। ତେଣୁ ଜୁନ୍ 26 ତାରିଖକୁ ଜାତିସଂଘ ଆନ୍ତର୍ଜାତିକ ବେଆଇନ ନିଶାଦ୍ରବ୍ୟ କାରବାର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। 2016 ମସିହାରେ ଏହି ପ୍ରସଙ୍ଗରେ ଜାତିସଂଘ ସାଧାରଣ ପରିଷଦର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ରାଜ୍ୟସ୍ତରରେ ନିଶା ନିବାରଣ ଲକ୍ଷ୍ୟ ନେଇ ସରକାର ଦିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି। 2020 ଅଗଷ୍ଟ 15 ତାରିଖରେ ଦେଶବ୍ୟାପୀ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟ ଆରମ୍ଭ କରିଥିଲା। ଏ ପର୍ଯ୍ୟନ୍ତ 3 କୋଟିରୁ ଅଧିକ ଲୋକଙ୍କ ପାଖରେ ଏନେଇ ସଚେତନତା ବାର୍ତ୍ତା ପହଞ୍ଚାଯାଇସାରିଛି। ତେଣୁ ଆସନ୍ତୁ ନିଜେ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟକୁ ସଚେତନ କରିବା ଏବଂ ଭାରତକୁ ଏକ ସୁସ୍ଥ ନିଶାମୁକ୍ତ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ସହଯୋଗ ପ୍ରଦାନ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ନିଶାମୁକ୍ତ ସମାଜ ଓ ସୁରକ୍ଷିତ ଭବିଷ୍ୟତ ଏକ ସାମୂହିକ ସଂକଳ୍ପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
1: କାର୍ଯ୍ୟକ୍ରମ ଶୁଣୁଥିଲେ ରିଲିକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଏହି ସୂଚନା ପରେ

ଆଜି ଆଜ ଭୁବନେଶ୍ୱର ନ ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦର ବୈଠକଥି ଯୋଗ ଦେଇଛନ୍। ରାଇଜେ ନୂଆ ଶିଳ୍ପ ପ୍ରତିଷ୍ଠା ପୁଞ୍ଜିନିବେଶ ବଢ଼ାବାର ଆଉ ପୂର୍ବ ଭାରତନୁ ଶିଳ୍ପାୟନର ସମ୍ଭାବନା ଉପରେ ବୈଠକଥି ବିସ୍ତୃତ ଭାବେ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କର ଶିଳ୍ପକେ ସୁହାଲା ବାଗିର ନୀତି ଆଉ ସହଜିଆ ବ୍ୟବସାୟ ପରିବେଶ ଲାଗି

0: ମନ୍ତ୍ରୀ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍,
1: ଓଡ଼ିଶା ଅଫ୍ ରିସର୍ଚ୍ଚ ବେସ୍ଡ ଇକୋନୋମି ସେ ଭାଲ୍ୟୁ ଆଡେଡ୍ ମାନୁଫ୍ୟାକ୍ଚରିଂ ଇକୋନୋମି କି ତରଫ ବଢ଼ ରହା ହେ। ଷ୍ଟିଲ୍, ଆଲୁମିନିୟମ, କେମିକାଲ୍ସ ଓର ଟେକ୍ସଟାଇଲ୍ କ୍ଷେତ୍ର ମେ ଭି ଭାଲ୍ୟୁ ଚେନ୍ ବନାଇ ଯା ରହି ହେ। ପାରାଦୀପ ଏକ ବହୁତ ବଡ଼ା ପେଟ୍ରୋ କେମିକାଲ୍ସ ଯୋ 60,000 crore କି ବହୁତ ବଡ଼ା ହବ୍ ବି ବନତେ ଯା ରହା ହେ। ସେମିକଣ୍ଡକ୍ଟର ଓର ଇଲେକ୍ଟ୍ରୋନିକ୍ସ ଜୈସେ ଫ୍ୟୁଚର ଓରିଏଣ୍ଟେଡ୍ ସେକ୍ଟର୍ସ ପର ଭି ଧ୍ୟାନ ଦିଆ ଯା ରହା ହେ, କ୍ୟୁକି ଆଗଲେ ଦଶକ କେ କାଲଖଣ୍ଡ ମେ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶା ବନାନା ହେ। ସମୃଦ୍ଧ ଓଡ଼ିଶା କେ ଲିଏ ହମାରା ରାଜ୍ୟ କି ଅର୍ଥନୀତିକୁ 2036 ତକ 500 billion ଆମେରିକୀୟ ଡଲାର ଅର୍ଥନୀତି ବନାନା ହେ ଓ 2047 ତକ 1.5 trillion ଡଲାର ଇକୋନୋମି ତକ ଆମକୁ ପହଞ୍ଚାନା ହେ।
0: ତାମିଲନାଡୁର ତିରୁଭଲ୍ଲୁଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାଥି ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ସଂଖ୍ୟା 11 ବଢ଼ିଛି। ରାଜ୍ୟ ସରକାରଙ୍କ ତରଫୁ ଗୋଟେ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଘଟଣା ଜାଗାକେ ଯାଇକରି ସେନର ପ୍ରଶାସନ ସହିତ ତାଲମେଲ ରଖିକରି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦେଇଛନ୍। ଜୀବନ ହରାଇଥିବାର ଓଡ଼ିଆ ଶ୍ରମିକମାନଙ୍କର ପରିବାର ଲୋକର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 10 lakh ସାହାଯ୍ୟ ଘୋଷଣା କରିଛନ୍। ଇନୁ ଜଣାଇ ଦିଆଯାଇପାରେ ଯେ ତାମିଲନାଡୁର ତିରୁଭଲ୍ଲୁରଠାରେ ଗଲା 21 ଗୋଟେ କାରଖାନାଥି ଏମୋନିଆ ଗ୍ୟାସ୍ ଲିକ୍ ହେବାନୁ ଦୁର୍ଘଟଣା ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାର ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୁକର ସାଙ୍ଗେ ଭାବ ଦିଆନିଆ କରବେ। ଏଟା ତାଙ୍କର 135 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ ବିଭାଗ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫୁ ଆଜି ଭୁବନେଶ୍ୱର ଲୋକସଭା ଭବନ ସମ୍ମିଳନୀ କକ୍ଷନୁ 2023 ଆଉ 2024 ବଛର ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଉଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏହି ପୁରସ୍କାର ଦେଉଛନ୍। ଗଲାକାଲି ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 2 ଲାଗି ଏହି ପୁରସ୍କାର ଘୋଷଣା କରିଥିଲେ। 2023 ବଛର ଲାଗି ପୁଷ୍କରା ଆଉ ମାଇ ସ୍ୱିଟ୍ ହାଉସ୍ ୱାଇଫ୍କେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବାର ବେଳେ ପୁଷ୍କରାର ଅଭିନେତ୍ରୀ ସୁପ୍ରିୟା ଆଉ ମାଇ ସ୍ୱିଟ୍ ହାଉସ୍ ୱାଇଫ୍ର ଅଭିନେତ୍ରୀ ନୈନା ଦାସଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆର୍ ଧୋରେ ବାବୁ ଧୋ ଚଳଚ୍ଚିତ୍ର ଲାଗି ହରିହର ମହାପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେନ୍ତା 2024 ବଛର ଲାଗି ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର, ପାୱାର ଚଳଚ୍ଚିତ୍ର ଲାଗି ବାବୁସାନ ଶ୍ରେଷ୍ଠ ଅଭିନେତା ଆଉ ଭଗିଆ ଭାରିଜା ଲାଗି ଦେବଜାନୀ ଦେହୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଏ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଆଉ ବାବୁ ସିଂ ପ୍ରମୁଖ ଯୋଗ ଦେଇଛନ୍। ବିଶିଷ୍ଟ ସାହିତ୍ୟିକ ଆଉ ବନ୍ଦେ ମାତରମ୍ର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ଦେଶର ସାହିତ୍ୟ ଆଉ ରାଷ୍ଟ୍ରବାଦୀ ପରମ୍ପରାଥି ତାଙ୍କର ବହୁଟେ ଅବଦାନ ରହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ତାଙ୍କର ଅମର ସୃଷ୍ଟି ଦେଶବାସୀଙ୍କର ମନ ଭିତରେ ରାଷ୍ଟ୍ରପ୍ରେମ ଆଉ ଜାତୀୟ ଚେତନାର ସଞ୍ଚାର କରବାର ସହିତ ସ୍ୱାଧୀନତା ଆନ୍ଦୋଳନକେ ନୂଆ ଦିଗ ଦେଇଥିଲା। ଭାରତର ବୌଦ୍ଧିକ, ସାହିତ୍ୟିକ ଆଉ ରାଷ୍ଟ୍ରବାଦୀ ଐତିହ୍ୟ ତାଙ୍କର ଅବଦାନ ସବୁବେଳେ ଅମର ଆଉ ପ୍ରେରଣାଦାୟୀ ହୋଇକରି ରହିବା ବୋଲି ଶ୍ରୀ କମ୍ଭମ୍ ପାଟି କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ। ନିଶା ନିବାରଣ ବାବଦେ ସଚେତନତା ସୃଷ୍ଟି କରବାର ଉଦ୍ଦେଶ୍ୟ ଆଜ୍ ଅନ୍ତର୍ଜାତୀୟ ବେଆଇନ ନିଶା ଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଆଉ ଜନସାଧାରଣଙ୍କର ସୁରକ୍ଷାକେ ପ୍ରାଥମିକତା ଦିଆଯିବାର ସହିତ ନିଶା ଦରବ ଆଉ ଅପରାଧ ମାମଲାକେ ନଜରଥି ରଖିକରି ଏ ବଛର ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା ନୂଆ ଆହ୍ୱାନ ଆଉ ନବସୃଜନ୍ତି ସମାଧାନ। ମିଳିତ ଜାତିସଂଘ ତରଫୁ 1987 ମାଦକ ଦ୍ରବ୍ୟ ସେବନ ଆଉ ଚୋରାଚାଲାଣ ବାବଦେ ଲୋକ ସଚେତନ କରବାର ଲାଗି ଏ ଦିବସ ପାଳନ କରାଯାଉଛି। ବିଶ୍ୱ ଡ୍ରଗ୍ସ ରିପୋର୍ଟ ଅନୁସାରେ ପୃଥିବୀ ବଛରକ 3,50,00,000 ଲୋକ ଇତାର ଶିକାର ହେଉଛନ୍। 2017 ତଥ୍ୟ ଅନୁସାରେ 1,10,00,000 ଲୋକ ନିଶା ଇଞ୍ଜେକ୍ସନ୍ ବ୍ୟବହାର କରିଥିଲେ। ନିଶା ନିବାରଣ ଲାଗି ରାଜ୍ୟ ସରକାର ଦିଶା ଯୋଜନା ଜରିଏ 11 ନିଶାମୁକ୍ତି କେନ୍ଦ୍ର ସ୍ଥାପନା କରିଛନ୍। ଇତାର ସହିତ ନିଶା କରୁଥିବା ଲୋକମାନଙ୍କୁ ନିଶା ନିବାରଣ, ସେମାନଙ୍କର ପୁନର୍ବାସ, ବିକାଶ ଆଉ ସୁରକ୍ଷା ଦିଗେ ଭିନ୍ ଭିନ୍ ପଦକ୍ଷେପ ଭିଲ୍ ନେଉଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଥି କହିଛନ୍, ଯୁଆନ ପିଢ଼ିଙ୍କୁ ନିଶାମୁକ୍ତ ଆଉ ସୁସ୍ଥ ସମାଜ ଗଠନ ଲାଗି ସଚେତନ ହେବାର୍କେ ପରାମର୍ଶ ଦେଇଛନ୍। ନିଶାମୁକ୍ତ ଜୀବନଶୈଳୀ ଅପନେଇକରି ଯୁବ ସମାଜକେ ନିଶାର କୁପ୍ରଭାବନୁ ସୁରକ୍ଷିତ ରଖବାର ସହିତ ଗୋଟେ ସୁସ୍ଥ, ସଶକ୍ତ ଆଉ ସମୃଦ୍ଧ ଓଡ଼ିଶା ଗଠନ ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ज्येष्ठ मासर उज्जवल पक्षर द्वादशी तिथि अवसर पूरी श्रीमंदिर

ଚମ୍ପକ ଦ୍ୱାଦଶୀ ନୀତି କରାଯାଉଛି। ପରମ୍ପରା ଅନୁସାରେ ଗଲାକାଲି ରୁକ୍ମିଣୀ ହରଣ ଆଉ ବିହା ନୀତି କରାଯାଇଥିଲା। ଆଜି ମଙ୍ଗଳ ଆଳତୀ ନୀତି ଉତରୁ ମହାପୁରୁ ଦକ୍ଷିଣୀ ଘରକେ ବିଜେ କରିଛନ୍। ମଧ୍ୟାହ୍ନ ଧୂପ ଆଉ ଜାତ ଭୋଗ ଶେଷ ହେବା ଋତୁରୁ ଦକ୍ଷିଣୀ ଘରେ ଭୋଗ ନୀତି କରାଯାଇଛି। ଏତା ଋତୁରୁ ମହାପୁରୁଙ୍କର ବନ୍ଦାପନା କରାଯାଇକରି ଶ୍ରୀନହରକେ ବିଜେ କରାଯିବା। ଗଜପତି ମହାରାଜା ଶ୍ରୀନହର ନ ମହାପୁରୁମାନଙ୍କର ଖାସ୍ ବନ୍ଦାପନା ନୀତି କରବେ। ଏତା ଋତୁରୁ ମହାପୁରୁମାନେ ଜମ୍ବେଶ୍ୱର ମନ୍ଦିରକେ ବିଜେ କଲା ଉତରୁ ପଞ୍ଚାଗ୍ରାସୀ ନୀତି କରାଯିବା। ବିଦ୍ୟୁତ୍ ଆଉ ବୈଦ୍ୟୁତିକ ଉପକରଣ ଠିକ୍ ଭାବେ ବ୍ୟବହାର କରବାର ସହିତ ବିଦ୍ୟୁତ୍ ଆଘାତନୁ ବଞ୍ଚିବାର ଉଦ୍ଦେଶ୍ୟ ଆଜିଠାନୁ ଜୁଲାଇ 2 ତାରିଖ ତକ୍ ଶକ୍ତି ବିଭାଗ ତରଫୁ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳନ କରାହେବା। ଆଜିର ସଚେତନତା ଆଇବାକାଲର ସୁରକ୍ଷା। ଆସୁନ୍ ଆମେ ସଭେ ମିଶିକରି ବିଦ୍ୟୁତ୍ ସର୍ଟ ସର୍କିଟ୍ନୁ ହେଉଥିବା ଅଗ୍ନିକାଣ୍ଡକେ ରୋକମା ବାର୍ତ୍ତା ନେଇକରି ଏ ହପ୍ତା ପାଳନ କରାଯିବା। ଏ ହପ୍ତାଥି ବୈଦ୍ୟୁତିକ ଉପକରଣମାନଙ୍କର ସଠିକ୍ ବ୍ୟବହାର, ସେମାନଙ୍କର ଯାଞ୍ଚ ଆଉ ବିଦ୍ୟୁତ୍ ଆଘାତ ପାଇଥିବାର ପୀଡ଼ିତମାନଙ୍କୁ ଉଦ୍ଧାର ବାଗିର ଭିନ୍ ଭିନ୍ ବିଷୟଥି ସଚେତନ କରାଯିବା। ଢେଙ୍କାନାଳ ଥିବାର ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC 2026-27 ଶିକ୍ଷାବର୍ଷର ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା ମାସ 3 ତାରିଖ ସକାଳର 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 ତାରିଖ IIMC ଢେଙ୍କାନାଳ ପରିସରନୁ ସ୍ପଟ୍ ଆଡମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବରଥି ଯୋଗାଯୋଗ କରିପାରିବେ। ସାରା ଦେଶେ ଆଜି ଆଶୁରାଏ ମହରମ ଶ୍ରଦ୍ଧାର ସହିତ ପାଳନ କରାଯାଉଛି। ଏ ଦିନେ ପ୍ରଫେଟ୍ ମହମ୍ମଦଙ୍କର ନାତି ହଜରତ ଇମାମ ହୁସେନ ଆଉ ତାଙ୍କର ସାଥୀମାନେ ସତ୍ୟ, ଧର୍ମ ଆଉ ନ୍ୟାୟ ଲାଗି ନିଜର ଜୀବନ ହାରିଥିବାର ଘଟଣାକେ ସୁର୍ତା କରାସି। ଏ ଅବସରରେ ଭିନ୍ ଭିନ୍ ଜାଗାନ ତାଜିଆ ଶୋଭାଯାତ୍ରା କରାଯାଉଛି। ବଲାଙ୍ଗୀର ଭୀମବହି ମେଡିକାଲ କଲେଜ ଆଉ ଡାକ୍ତରଖାନା ପ୍ରେକ୍ଷାଳୟନୁ ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହ ହୋଇଯାଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏ ବଛର ମେଟ୍ରିକ୍ ପରୀକ୍ଷାତେ ବଢ଼ିଆ ପ୍ରଦର୍ଶନ କରିକରି A1 ଗ୍ରେଡ୍ ହାସଲ କରିଥିବାର ଜିଲ୍ଲାର 211 ଜଣ କୃତି ଛାତ୍ରଛାତ୍ରୀଙ୍କୁ ଏ ଅବସରରେ ସେମାନଙ୍କର ସଫଳତା ଲାଗି ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏବେ 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ସହିତ 19ଟା ଜିଲ୍ଲାନୁ ଜବର ଧୋକାଗଡ଼ି ସାଙ୍ଗେ ଚଡ଼କ ମାରବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଗାଏ। ସ୍କୁଲ ବଢ଼ା ବହିଥି ଭୁଲ ଘଟଣା ଲାଗି ଗଠିତ ଉଚ୍ଚସ୍ତରୀୟ କମିଟି ରାଜ୍ୟ ସରକାରଙ୍କୁ ଦେଲେ ତଦନ୍ତ ରିପୋର୍ଟ। କମିଟିର ସୁପାରିଶ ଆଧାରଥି କାର୍ଯ୍ୟାନୁଷ୍ଠାନ ଲାଗି ଦେଲେ ନିର୍ଦ୍ଦେଶ। ଭୁବନେଶ୍ୱର ଲୋକସଭା ଭବନରୁ 2023 ଆଉ 2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦେଉଛନ୍ ମୁଖ୍ୟମନ୍ତ୍ରୀ। ଆଉ ସାରା ଦେଶ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ ଆମେଷ୍ଟାର୍ଡ। ଭାରତ ପଠାଇଲା 35 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ। 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଆସନ୍ତା ମାସ 1 ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ। ଏବଂ ଆୟାରଲାଣ୍ଡ ବିପକ୍ଷ T20 କ୍ରିକେଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମାଙ୍କ ଏକ ଆଲୋକ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ନିଶାମୁକ୍ତ ଓ ବିକଶିତ ଭାରତ ଗଠନ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ବର୍ମା ନିଜ ଆଲେଖ୍ୟରେ ଲେଖିଛନ୍ତି, ସରକାର ନିଶା ସେବନକୁ ଏକ ଗମ୍ଭୀର ସମସ୍ୟା ଭାବେ ଗ୍ରହଣ କରିଛନ୍ତି, ଯାହା ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ପ୍ରଗତି ସହ ଜଡ଼ିତ। ଦେଶର ସମସ୍ତ ନାଗରିକ ବିଶେଷ କରି ଯୁବପିଢ଼ି ଏହି ଜାତୀୟ ଅଭିଯାନର ଅଂଶୀଦାର ହେବା ଜରୁରୀ ବୋଲି ସେ କହିଛନ୍ତି। ସମସ୍ତେ ଏକାଠି ହୋଇ ଏହି ଅଭିଯାନକୁ ଏକ ଗଣସଂକଳ୍ପରେ ପରିଣତ କରିବାକୁ ଶ୍ରୀ ବର୍ମା ଅନୁରୋଧ କରିଛନ୍ତି। ଏକ ବିକଶିତ ଭାରତ ଗଠନ କ୍ଷେତ୍ରରେ ଏହି ନିଶାମୁକ୍ତ ଭାରତ ସଂକଳ୍ପ ଏକ ଶକ୍ତ ଆଧାର ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନାର୍କୋ କୋଅର୍ଡିନେସନ୍ ସେଣ୍ଟର ଏନ୍କଡ୍ର 10 ଶୀର୍ଷସ୍ତରୀୟ ବୈଠକକୁ ସମ୍ବୋଧିତ କରି ନିଶା କାରବାର ବିରୁଦ୍ଧରେ ଏକ ମିଳିତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି, ନିଶା ସମସ୍ୟା ଦେଶର ସୁରକ୍ଷା, ସାମାଜିକ ସ୍ଥିରତା, ଅର୍ଥନୈତିକ ସ୍ୱାର୍ଥ ଏବଂ ଯୁବପିଢ଼ିଙ୍କ ସହ ସାରା ଦେଶର ଭବିଷ୍ୟତ ପ୍ରତି ଏକ ବଡ଼ ବିପଦ। ଏହି ସଂଗ୍ରାମରେ ବିଜୟ ଲାଭ ପାଇଁ ସେ ଆଧ୍ୟାତ୍ମିକ ଗୁରୁ, ଯୁବବର୍ଗ ଏବଂ ମା'ମାନଙ୍କୁ ଏକାଠି ହେବାକୁ अनुरोध कर।
2: मेरा आप सबसे विनम्र आग्रह है कि देश के आने वाले 100 वर्ष के भविष्य के लिए सभी सरकारों को एक साथ एक मंच पर आना होगा। सभी विभागों को जनता को गाइड करने वाले संतों को भी जोड़ना पड़ेगा और युवाओं पर घर में अपना रसूख रखने वाली हमारी मातृशक्ति को भी इसमें जोड़ना पड़ेगा, तभी जाकर इस लड़ाई के खिलाफ हम पूर्णतया सफल हो सकते हैं।
1: ସ୍ୱରାଷ୍ଟ୍ରମନ୍ତ୍ରୀ ତଥ୍ୟ ରଖି କହିଛନ୍ତି, 2004-2014 ମଧ୍ୟରେ ପ୍ରାୟ 26 ଲକ୍ଷ କିଲୋଗ୍ରାମ ସିନ୍ଥେଟିକ୍ ଡ୍ରଗ୍ସ ଜବତ ହୋଇଥିଲା। ଏହାର ତୁଳନାରେ 2014-2026 ମଧ୍ୟରେ ଏହି ପରିମାଣ ବୃଦ୍ଧି ପାଇ 1,18,00,000 କିଲୋଗ୍ରାମରେ ପହଞ୍ଚିଛି, ଯାହା ସରକାରଙ୍କ ଅଭିଯାନର ସଫଳତାକୁ ଦର୍ଶାଉଛି। ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ NCB ଅନେକ ଅନ୍ଲାଇନ୍ ପୋର୍ଟାଲ ବିକଶିତ କରିଛି। ନିଶା ସମ୍ବନ୍ଧୀୟ ମାମଲାଗୁଡ଼ିକର ସୂଚନା ଏହି ପୋର୍ଟାଲରେ ସମୟସୀମା ମଧ୍ୟରେ ଅପଲୋଡ଼ କରିବାକୁ ଶ୍ରୀ ଶାହା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଭିଜନ ଡକ୍ୟୁମେଣ୍ଟ ଅନ୍ ନାର୍କୋଟିକ୍ସ କଣ୍ଟ୍ରୋଲ 2026-2029ର ଉନ୍ମୋଚନ କରିଛନ୍ତି। ଏହା ନିଶା ଚାହିଦା ହ୍ରାସ, ଯୋଗାଣ ବନ୍ଦ ଏବଂ ନିଶାମୁକ୍ତି ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବ। ଏଥିସହ ଶ୍ରୀ ଶାହା ଏକ ସ୍ୱତନ୍ତ୍ର ଅଭିଯାନର ଆରମ୍ଭ କରିଛନ୍ତି, ଯାହା ଅଧୀନରେ ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,09,500 କିଲୋଗ୍ରାମରୁ ଅଧିକ ଜବତ ନିଶାଦ୍ରବ୍ୟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରି ଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଅପରେସନ୍ ଆମେଷ୍ଟାର୍ଡ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ଏହି ଅପରେସନ୍ ଅନ୍ତର୍ଗତ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତୀୟ ବାୟୁସେନାର 2 C-17 ବିମାନକୁ ଭେନେଜୁଏଲା ଅଭିମୁଖେ ଉଡ଼ାଣ ଭରିଛି। ସ୍ପାନିଶ ଭାଷାରେ ଆମେଷ୍ଟାର୍ଡ ଶବ୍ଦର ଅର୍ଥ ହେଉଛି

ବନ୍ଧୁତା। ଭାରତ ଏବଂ ଭେନେଜୁଏଲା ସମ୍ପର୍କକୁ ଦର୍ଶାଇ ଏହି ଅଭିଯାନର ନାମକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସହାୟତା ସାମଗ୍ରୀ ମଧ୍ୟରେ ଭାରତୀୟ ସେନାର ଭ୍ରାମ୍ୟମାଣ କ୍ଷେତ୍ରୀୟ ହସ୍ପିଟାଲର ଏକ ୟୁନିଟ୍ ସାମିଲ ଥିବାବେଳେ ଭୂକମ୍ପ ପ୍ରଭାବିତ ଲୋକଙ୍କ ପାଇଁ 35 ଟନ୍ରୁ ଅଧିକ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ, ଜୀବନ ରକ୍ଷାକାରୀ ଔଷଧ ଏବଂ ଚିକିତ୍ସା ଉପକରଣ ପଠାଯାଇଛି। ଏହି ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ମଧ୍ୟରେ 2 ଅତ୍ୟାଧୁନିକ ଭ୍ରାମ୍ୟମାଣ ହସ୍ପିଟାଲ ଭୀଷ୍ମ କ୍ୟୁବ୍ ମଧ୍ୟ ରହିଛି, ଯାହା ଅତି କମ୍ ସମୟରେ ଆହତମାନଙ୍କର ଚିକିତ୍ସା କରିବାରେ ସହାୟକ ହେବ। ବିପଦ ସମୟରେ ଭେନେଜୁଏଲା ସରକାର ଏବଂ ସେଠାକାର ଜନସାଧାରଣଙ୍କ ସହ ଭାରତର ସମର୍ଥନ ନେଇ ପ୍ରତିବଦ୍ଧତା ରହିଛି ବୋଲି ବୈଦେଶିକ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 2 କର୍ଣ୍ଣାଟକ ଗସ୍ତରେ ଯିବେ। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଥିବା ନାଦପ୍ରଭୁ ଶ୍ରୀ କେମ୍ପେ ଗୌଡ଼ାଙ୍କ 517ତମ ଜନ୍ମବାର୍ଷିକ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ। ଆସନ୍ତା ରବିବାର ଦିନ ସେ ବେଙ୍ଗାଲୁରୁରେ ଆୟୋଜିତ ନିଶାମୁକ୍ତ ଭାରତ ସମ୍ମିଳନୀରେ ଯୋଗଦେବେ। ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଏବଂ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବେଆଇନ ଚୋରାଚାଲାଣ ଓ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ଭୁଟାନ ପ୍ରତିପକ୍ଷ ଇଜାଙ୍ଗ ଡେ ଥାପାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ଆଲୋଚନା ମୁଖ୍ୟତଃ ଶିକ୍ଷକମାନଙ୍କ ତାଲିମ, ଦକ୍ଷତା ବିକାଶ ଏବଂ ରୋଜଗାର ଉପରେ ଆଧାରିତ ଥିଲା। ଏଥିସହ ଡିଜିଟାଲ ଶିକ୍ଷା, କୃତ୍ରିମ ବୁଦ୍ଧିମତା, ସ୍ଥାୟୀ ପର୍ଯ୍ୟଟନ, ପାରମ୍ପରିକ ଚିକିତ୍ସା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରକ୍ଷା ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି। ଶିକ୍ଷା, ନୂତନ ଜ୍ଞାନକୌଶଳ ପ୍ରୟୋଗ ଏବଂ ଦକ୍ଷତା ନିର୍ମାଣ ଭଳି ବଡ଼ ପ୍ଲାଟଫର୍ମରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାର ଅନେକ ସୁଯୋଗ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତ ଓ ଭୁଟାନର ଏହି ଭାଗିଦାରୀ ଆମର ସମାନ ଆଶା, ଆକାଂକ୍ଷା ଏବଂ ଆଧ୍ୟାତ୍ମିକ ସମ୍ପର୍କ ଆଧାରରେ ଗଢ଼ି ଉଠିଥିବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବୈଠକରେ ଉଭୟ ଦେଶ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତା ମାସ 1-3 ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତରେ ଆସି 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ସମ୍ମିଳନୀ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ସମସ୍ତ ସହଯୋଗର ସମୀକ୍ଷା କରାଯିବା ସହ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଏକ ବଡ଼ ସୁଯୋଗ ମିଳିବ। ଉଭୟ ଦେଶ ପାରସ୍ପରିକ ସ୍ୱାର୍ଥ ସମ୍ମିଳିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ନିଜ ନିଜର ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସାନାଇ ତାକାଇଚିଙ୍କର ଏହା ପ୍ରଥମ ଭାରତ ଗସ୍ତ। ପୂର୍ବରୁ ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5th ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଟୋକିଓ ଗସ୍ତ କରିଥିଲେ। କୋଲକାତାର ତାର୍ତଲା ଅଟ୍ଟାଳିକା ଭୁଷୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି ପାଇଛି। ଆହତମାନଙ୍କୁ କୋଲକାତାର SSKM ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ୍ ଏହି ମାମଲାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ ମୋଟ 6 ଗିରଫ କରିଛି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଜାତିସଂଘର ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ IMO ଆଜି ହର୍ମୁଜ୍ ପ୍ରଣାଳୀ ଦେଇ ଚାଲିଥିବା ଜାହାଜ ଏସ୍କର୍ଟ ଅଭିଯାନକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଓମାନ ନିକଟରେ ଏକ ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ ପରେ IMO ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ଆକ୍ରମଣ ଯୋଗୁଁ ଇରାନ ସହ ହୋଇଥିବା ପ୍ରାରମ୍ଭିକ ଅସ୍ତ୍ରବିରତି ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତାଇୱାନର ଏଭରଗ୍ରୀନ୍ ମେରାଇନ୍ କମ୍ପାନୀ କହିଛି, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସମୟରେ ଏକ ଅଜଣା ବସ୍ତୁ ସେମାନଙ୍କ କଣ୍ଟେନର ଜାହାଜରେ ବାଜିଥିଲା। ତେବେ ଜାହାଜଟି ସେହି ଜଳପଥରୁ ସୁରକ୍ଷିତ ଭାବେ ବାହାରି ଆସିଛି ଏବଂ ସେଥିରେ ଥିବା କର୍ମଚାରୀ ଓ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଅନ୍ୟପକ୍ଷରେ ଆମେରିକାର 2 ଅଧିକାରୀ ଏହି ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଛନ୍ତି। ଇରାନ ପ୍ରଶାସନ ଚେତାବନୀ ଦେଇ କହିଛି, ସେମାନଙ୍କ ଦ୍ୱାରା ଅନୁମୋଦିତ ରୁଟ୍ ବାହାରେ ଯାଉଥିବା ଜାହାଜଗୁଡ଼ିକୁ କୌଣସି ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବ ନାହିଁ। IMO ମହାନିର୍ଦ୍ଦେଶକ ଆର୍ସିନିଓ ଡୋମିଙ୍ଗୁଏଜ୍ କହିଛନ୍ତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏହି ଅଭିଯାନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଜାପାନରେ 2 ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ମେଖଲା ଏବଂ ହିଗୋସର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ସମଗ୍ର ଦେଶରେ ଯାତାୟାତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହେବାର ଆଶଙ୍କା ଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯିବା ସହ ପ୍ରାୟ 10 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଜରୁରୀକାଳୀନ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିକୂଳ ପାଗ ଯୋଗୁଁ ଏପର୍ଯ୍ୟନ୍ତ 200 ଅଧିକ ବିମାନର ଉଡ଼ାଣ ବାତିଲ କରାଯାଇଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିସହ ଅନେକ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ଏବଂ କେତେକ ମୁଖ୍ୟ ଏକ୍ସପ୍ରେସ୍ ୱେକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ବେଲଫାଷ୍ଟରେ ଚାଲିଥିବା ଭାରତ ଆୟାରଲାଣ୍ଡ ଅନ୍ତର୍ଜାତୀୟ T20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟୋଜକ ଆୟାରଲାଣ୍ଡ 12 ଓଭରରେ 4 ଉଇକେଟ୍ ହରାଇ 86 ରନ୍ ସଂଗ୍ରହ କରିଥିଲା। ଭାରତ ଟସ୍

0: ସ୍ଥିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟି ଟ୍ୱେଣ୍ଟି ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆସନ୍ତା ରବିବାର ଦିନ ଖେଳାଯିବ। ଫିଫା ବିଶ୍ୱକପ୍ର ଗ୍ରୁପ୍ ଆଇର ଏକ ମ୍ୟାଚ୍ରେ ଆଜି ନରୱେ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ରେ ଇରାକ ଓ ସେନେଗାଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଉଭୟ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅନ୍ୟ ମ୍ୟାଚ୍ଗୁଡ଼ିକରେ ଇକ୍ୱେଡର, ଆଇଭରିକୋଷ୍ଟ, ନେଦରଲ୍ୟାଣ୍ଡ୍ସ ଏବଂ ତୁର୍କୀ ବିଜୟ ଲାଭ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି, କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ୍ ଆମିଷ୍ଟାର୍ଡ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ। ଏବଂ ଆୟାରଲାଣ୍ଡ ବିପକ୍ଷ ଟି ଟ୍ୱେଣ୍ଟି କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ ସରକାରଙ୍କ ବିକାଶ ଓ ଉପଲବ୍ଧି ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଗତି ପ୍ରବାହ 2 ବର୍ଷରେ 2 ଗୁଣ ବିକାଶ ବିକାଶଧାରା ଓଡ଼ିଶା ସାରା ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସିଏମ୍ କିଷାନ, ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ଲକ୍ଷପତି ଦିଦି, ଅନ୍ତୋଦୟ ଗୃହ ଏବଂ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରାଯାଇଥିଲା। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
3: ଓଡ଼ିଶା ସରକାରଙ୍କର 2 ବର୍ଷର ଯୋଉ ବିଭିନ୍ନ ବିଭାଗର ପ୍ରୋଗ୍ରେସ ରିପୋର୍ଟ ନେଇକି ଲୋକଙ୍କ ପାଖକୁ ଯାଉଛୁ। ଉଦ୍ଦେଶ୍ୟ ଏଇଟା ଯେ ସରକାରଙ୍କୁ କେମିତି ଆମେ ଉତ୍ତରଦେହୀ କରେଇପାରିବୁ। ବହୁ ସମୟରେ ଦଳ ଭାବେ ନାହିଁ ଯେ ସେମାନେ ଉତ୍ତରଦେୟୀ ବୋଲି, ଆମେ ଚାହୁଁଛୁ ଯେ ସରକାର ମାନେ ଉତ୍ତରଦେୟୀ ହେବା କଥା, ତାଙ୍କର ଆମର ବିବରଣୀ ନେଇକି ଲୋକଙ୍କ ପାଖକୁ ଯିବା କଥା, ଏବଂ ଗୋଟେ ଛାତ୍ର ଭଳିଆ ଛାତ୍ର ଯେମିତି ପାଠ ପଢେ ଏବଂ କ୍ଲାସର ପରୀକ୍ଷା ଦିଏ ଏବଂ ଶିକ୍ଷକ ମାନେ ତାର ମୂଲ୍ୟାଙ୍କନ କରନ୍ତି କେତେ ମାର୍କ ସେ ପାଇବ, ଆମେ ଚାହୁଁଛୁ ଗୋଟେ ସରକାରକୁ ମଧ୍ୟ ସେଭଳିଆ ଛାତ୍ର ଭାବରେ ଆମର ଶିକ୍ଷକ ଏବଂ ମୂଲ୍ୟାଙ୍କନ କରିବା ଲୋକ ହେଲେ ଭୋଟର ମାନେ ଯେଉଁମାନେ ଆମକୁ ନିର୍ବାଚିତ କରିକି ସରକାର ଗଠନ କରିବା ସୁଯୋଗ ଦେଇଛନ୍ତି। ତେଣୁ ଆମେ ଆମର ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ ଲୋକଙ୍କ ପାଖକୁ, ବିଭିନ୍ନ ବିଭାଗର ମଧ୍ୟ ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ। ଧାନ ଇନପୁଟ ସବସିଡି 800 ଟଙ୍କାରୁ ଆରମ୍ଭ କରିବା, ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କାରେ କ୍ରୟ କରିବାର ନିଷ୍ପତ୍ତି ନେବା, ସୁଭଦ୍ରା ଯୋଜନାରେ 5 ବର୍ଷ ଭିତରେ ବର୍ଷକୁ 10,000 ଲେଖା ହିସାବରେ ଓଡ଼ିଶାର ସମସ୍ତ 18 ବର୍ଷରୁ ଉର୍ଦ୍ଧ୍ୱ ମା ଭଉଣୀ ପାଖରେ ସୁଭଦ୍ରା ଯୋଜନା ପହଞ୍ଚେଇବା, ଏଠି ଶିକ୍ଷାର ମାନ ବଢେଇବା, ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚେଇବା, KG PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ମାଧ୍ୟମରେ ଓଡ଼ିଶାର ଛାତ୍ର ମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା।
2: ଦେବଗଡ଼ ବିକାଶ ଭବନ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ନିବାରଣ ସମ୍ବନ୍ଧୀୟ POA ଆଇନ 1999 କାର୍ଯ୍ୟକାରିତା ଉପରେ ଜିଲ୍ଲାସ୍ତରୀୟ ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ବର୍ଗର ଲୋକମାନଙ୍କ ସୁରକ୍ଷା, ସାମାଜିକ ସଶକ୍ତିକରଣ ଏବଂ ଅତ୍ୟାଚାର ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଚଳିତ ବର୍ଷ ମାଟ୍ରିକ୍ ଓ ଯୁକ୍ତ 2 ପରୀକ୍ଷାରେ ଉତ୍ତୀର୍ଣ୍ଣ ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଯଶୋଦା ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ 8 ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରୀନ୍ ପ୍ୟାସେଜ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ସୂଚନା ସୂଚନା ଅନୁଯାୟୀ ଏହି ପିଲାମାନେ ବଲାଙ୍ଗୀର ଓ ଭୁବନେଶ୍ୱରସ୍ଥିତ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜ୍ମେଣ୍ଟରେ ନାମ ଲେଖାଇ ମାଗଣା ଉଚ୍ଚଶିକ୍ଷା ସୁବିଧା ପାଇବେ। ଆଗାମୀ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଦେବଗଡ଼ରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

0: ଜିଲ୍ଲାପାଳ ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତି ସୁନିଶ୍ଚିତ କରିବା, ଦୁର୍ଗମ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ଓ କିରୋସିନ ମହଜୁଦ ରଖିବା, କୃଷି ପାଇଁ ବିହନ, ସାର ଓ କୀଟନାଶକ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାର 500ରୁ ଅଧିକ ଗର୍ଭବତୀ ମହିଳା ଏହି ସେବାର ସୁଫଳ ପାଇଥିବା ବେଳେ ସୁରକ୍ଷିତ ମାତୃତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରକୋଟ, ରିଆମାଳ ଓ ତିଲେଇବଣି ବ୍ଲକରେ 73 ଜଣ ବୁଥ୍ ଲେଭେଲ୍ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନୁସାରେ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ ଓ ଅଯୋଗ୍ୟ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି ଆମର 102.6 FM ଆକାଶବାଣୀର ରାଉରକେଲା କେନ୍ଦ୍ରକୁ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି, 7008248758।
2: ତିନିଟା କଲେଜରେ
3: ବ୍ୟସ୍ତ ହଉନା,
2: ଫିସ୍ ତ ଦେଖ।
4: କଣ ଖବର, କଣ ହେଲା?
3: ଫିସ୍ର ଟେନସନ୍,
4: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4,00,000 ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
2: ସିଏ କୋଉଠି
4: ମିଠା? RBI କହେ
5: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
6: ଆସନ୍ତା 28 ଜୁନରେ ପଲ୍ସ ପୋଲିଓ ସ୍ଥାନୀୟ ବୁଥକୁ ଯାଇ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ନିଶ୍ଚୟ ଖୁଆନ୍ତୁ ଓ ଆମ ଦେଶକୁ ପୋଲିଓ ମୁକ୍ତ ଦେଶ ବନାନ୍ତୁ।
7: ସୌଜନ୍ୟ ରଙ୍ଗବାରା, ଇନଚାର୍ଜ ଡିଷ୍ଟ୍ରିକ୍ଟ ଭ୍ୟାକ୍ସିନ ଷ୍ଟୋର, ସୁନ୍ଦରଗଡ଼।
1: ଆକାଶବାଣୀ ରାଉରକେଲା ପ୍ରସାର କରୁଛୁ କ୍ଷେତ ଖମାର କାର୍ଯ୍ୟକ୍ରମ।

0: ବୋହି ପଲାଉଛେ ସେଟା ହେନ୍ତା ନାଇଁ ବୋହି କରି ସେ ଗାଢା ମାନଙ୍କରନେ ରହିବା ଆର୍ ସେଟା ମାଟିକେ ଭେଦି କରି ତଲକେ ଯିବା ବୋଇଲେ ଆମର୍ ପାଖେ ଫେର୍ ଯେନ୍ ଜାଗା ମାନେ ଖାଲି ପଡ଼ିଛେ କିଛି ଯଦି ନାଇଁ କର୍ବାର୍ ବୋଇଲେ ସେଠାନେ ଆମେ ଇ ବାଗେର୍ କରିପାର୍ମା। ଆରୁ ଜଙ୍ଗଲ ଝାଡ଼ ଆଖେପାଖେ ଯଦି ଆମେ ଯେନ୍ ଫଲ ବଗିଚା ମାନେ ବନଉଛୁଁ ବା କିଛି ଜଙ୍ଗଲୀ ଗଛ ମାନକେ ଲଗାଉଛୁଁ ଯେନ୍ତାକି ମହୁଲ ଗଛ ହେଲା କି ଜାମୁ ଗଛ ହେଲା ଇ ବାଗେର୍ ଗଛ ମାନକେ ଫେର୍ ଲଗାଇଛୁଁ ବୋଇଲେ ସେ ଆଖେପାଖେ ଟିକେ ଗାଢ଼ା କରିକିରି ରଖ୍ମା ବୋଇଲେ ଯଦି ବର୍ଷା ପାଣିର ଅଭାବ ହେଲା ଖରା ଟିକେ ମାରିଲା ବେଲେ ସେ ଗାଢା ନେ ଯେନ୍ ପାଣିଟା ଜମା ହେଇକିରି ଥିବା ବା ସେ ଭିତରେ ଯାଇକରି ବା ସେ ଗାଢା ଦ୍ଵାରା ଯେନ୍ ପାଣିଟା ଭିତରେ ଯାଇଥିବା ସେ ପାଣିଟାକେ ଇ ଗଛ ମାନେ କାଣା କରବେ ଶୋଷବେ ପାଇପାରବେ ସେଠାନୁ ଆରୁ ନିଜକେ ବଚେଇ ପାରବେ।
1: ହଇ ହଇ ତାର ସାଙ୍ଗେ ସାଙ୍ଗେ ଇ ଯେତେବେଳେ ବର୍ଷା ହେସି କିନି ଦାଦା ପାନ ତ ହେନ୍ତା ମିଲସି ନ ହେଲେ ପିଇବାର ପାନର ଅସୁବିଧା ହେସି ହିଁ ହେସି। ଦେଖବ ଏତକା ଟିକେ ବର୍ଷା ହେବା ବୋଇଲେ ଯେନ୍ ଆମର ନଲକୁଆ ମାନେ ଅଛି ସେଠାରେ ଟିକେ ପାନ ଜମି ଯାଇସି ଆରୁ ସେ ଜାଗାର ବାତାବରଣଟା ଟିକେ ଦୂଷିତ ହେସି। ତାର ବାଦେ ଲୋକବାକ ମାନେ ଭଲ କରି ଯଦି ସେଠାନର ପାନକେ ଯିବାର ବ୍ୟବସ୍ଥା ଡ୍ରେନେଜ ଯେନ୍ଟା କହେମା ଆମେ ସେ ବ୍ୟବସ୍ଥା ଯଦି ଠିକଠାକ ନି କରିଥିବେ ବୋଇଲେ ସେ ପାନ ବି ତ ମ୍ୟାଟ ଭିତରକେ ଯିବା ଆର ଆମର ପିଇବାର ପାନ ଥି ମିଶିବା। ତ ନଲକୁଆ ମାନକେ ଇ ବର୍ଷା ଆଘୁ ନୁହେଁ କି ଇହାଦେ ବି ସମୟ ଅଛେ ସଜେଇ ଦେବାର ଅଛେ କାଁ କରିକି ଠିକ ଟାଇମ ଥି ଯଦି ଖରାପ ହେଲା ବୋଇଲେ ବର୍ଷା ଥି ତମେ କେନିକେ ପାନ ଆଣିଯିବ।
0: ହଇ ଗା ହଇ ତ ଇ କଥା ମାନକେ ଆମକେ ଧ୍ୟାନ ଦେବାର ଅଛେ ଆରୁ ବର୍ଷା ଦିନେ ଯେନ୍ ବର୍ଷା ପାନର ପ୍ରଭାବରେ ଆମର ଯେନ୍ ଚୁଆଁ ଥି ଫେର ପାଣିଟା କେନ୍ସି ନା କେନ୍ସି ଆଡୁ ଭିତରକେ ଯିସି ତ ଯେତେବେଲେ ଆମେ ପାଣି ପିଇମା ବୋଇଲେ ଟିକେ ଫୁଟାଇ କରି ତାକେ ଥଣ୍ଡା କରିକିରି ଆମେ ପିଇମା।
1: ହଁ ଦାଦା ଫୁଟେଇ କରି ଥଣ୍ଡା କରିକରି ପିଇବାରଟା ନିହାତି ଜରୁରୀ କାଁ କରିକି ଇ ସମୟଥି ସବୁଆଡର ପାନ ମାନେ ମିଶି ଆର୍ ପାନ ବହୁତ ଦୂଷିତ ହେଇଥିସି ତ ଯଦି ଫୁଟେଇ ଦେମା ଆର୍ ତାକେ ଛାନି କରି ପିଇମା ତାହେଲେ ଆମକେ ସଫା ପାନ ମିଲବା ଯେନ୍ଟାକି ଆମର ଶରୀରର ଲାଗି ବହୁତ ଭଲ ହେ। ତାର ସାଙ୍ଗେ ସାଙ୍ଗେ ଆମର ଘର ଆଖପାଖ ଯେନ୍ ପରିବେଶ ଅଛେ ସେଟାକେ ବି ସଫା ସୁତର ରଖମା। ଇ ମଶା ମାଛିର ପ୍ରାଦୁର୍ଭାବ ତ ଜାଣିଛ ଏତକା ବର୍ଷ ନିମାସେ ଆର୍ ଆମର ଖାନା ପିନାଥି ଯଦି ମାଛି ମାନେ ବସବେ ବୋଲେ ସେନୁ ବି ଆମକେ ରୋଗ ହେବା ତାର ସାଙ୍ଗେ ସାଙ୍ଗେ ଇ ମଶା ଚାବଲେ ବି ଆମକେ ଡେଙ୍ଗୁ ମ୍ୟାଲେରିଆ ଜ୍ୱର ହେବା ଡେଙ୍ଗୁ ମ୍ୟାଲେରିଆ ଜ୍ୱର ହେବାର ସମ୍ଭାବନା ବହୁତ ରହେସି।
0: ଆରୁ ଇ ଭିତରେ ଆମର ଚାଷବାସର କାମ ମାନେ ଆରମ୍ଭ ହେଲାନ ତ ଆମର ଚାଷୀ ଭାଇ ବହିନ ମାନେ ଯେତେବେଳେ ଏଇ ଯେନ୍ ଧାନ ମାନକେ ବୁଣାବୁଣି କରୁଛନ୍ ସେତକି ବେଲେ ଇ ଯେନ୍ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଥି ବୀମା କରାବାର ନାଇଁ ଭୁଲବେ।
1: ହଇ ହଇ ହଇ ଆରୁ ତାର ସାଙ୍ଗେ ସାଙ୍ଗେ ଚାଷବାସ ଯେତେବେଳେ ଆରମ୍ଭ ହେଇଛେ ବୋଇଲେ ବେଶୀ କରି ଚେଷ୍ଟା କରିବେ ଯେ ପ୍ରାକୃତିକ ଚାଷ କରବାର ଲାଗି କାଁ କରିକି କ୍ଷେତ ବଚାଓ ଅଭିଯାନଟା ବି ଇହାଦେ ଚାଲୁଛେ ଆରୁ ଇ ଅଭିଯାନଟା ଇହାଦେ ଚଲା ହଉଛେ ହେଲେ ଏଥିର ଲାଗି ଆମର ଚାଷୀ ଭାଇ ବହିନ ମାନକେ ସଦା ସର୍ବଦା ସଚେତ ହେବାର ଅଛି।
0: ହଇ ଆରୁ ଆମେ ଆଗର ବାଗେର ଯେନ୍ ଗୋବର ଖତ ମାନକେ ଦେଇକରି ବା ଆଜିକାଲି ଜିଆ ଖତ ମାନେ ବନାଉଛନ୍ ଆମର ଚାଷୀ ଭାଇ ବହିନ ମାନେ ସେମାନଙ୍କେ ଦେଇକରି ଆମେ ଚାଷବାସ ମାନକେ କର୍ମା ଆରୁ ରାସାୟନିକ ସାର କୀଟନାଶକ ମାନକେ କମାଇ ଦେମା।
1: ହଇ ହଇ ହଇ ତ ଏନ୍ତା ସବୁ କିଛିଟା କଥା ମାନେ ଅଛେ ଛୋଟ ବଡ଼ କଥାକେ ନେଇକରି ଏକା ଆମର ସଂସାର ଚାଲୁଛେ ଜୀବନ ଜୀବିକା ଚାଲୁଛେ ଆରୁ ସେ କଥା ମାନକେ ନିହାତି ଭାବେ ସୁର ରଖିକରି ଆମର ଚାଷୀ ଭାଇ ବହିନ ମାନେ ନିଜର କାମରେ ଲଗାବେ ବୋଲି ଆମର ଆଶା।
0: ହଇ ଗା ହଇ ବୋଇଲେ ଶଶିକା
1: ହଇ ଦାଦା
0: ଦେଖ ଆମେ ତ ଆମର କଥା ମାନେ କହିଦେଲାନ
1: ହଇ ହଇ ହଇ
0: ବୋଇଲେ ଆମର ଜଣେ ଚାଷୀ ଭାଇଙ୍କର ସାଙ୍ଗେ ତମେ କଥା ହେବ ବୋଲି କହୁଥିଲ ଯେ
1: ହଁ ହଁ ହଁ ଦାଦା ତାଙ୍କର ସାଙ୍ଗେ କଥା ହେଇଛେ ତ ସେ ବହୁତ ରକମର ପନିପରିବା ମାନେ ଚାଷ ମାନେ ଇ ଯେନ୍ ସିଜନ ଥି ଗଲା ଗା ଖରା ମାସେ ତାର ସାଙ୍ଗେ ସାଙ୍ଗେ ଇହାଦେ ବି ଯେନ୍ ପନିପରିବା ମାନେ ଲଗଉଛନ୍ କରୁଛନ୍ ସେ ବିଷୟରେ କହିଛନ୍ କାଁ କରେ କି ଦାଦା ଇହାଦେ ତ ବାର ମାସେ ସବୁ ପନିପରିବା ମାନେ ହଉଛି।
0: ହଇ ଗା ହଇ
1: ତ ଯେଉଁ ତାଙ୍କର ସେ ଚାଷବାସ ବିଷୟ ଥି କଥାବାର୍ତ୍ତା ମାନେ ହଉ।
0: ହଇ ଗା ହଇ
1: ଶ୍ରୋତା ଭାଇ ବହିନ ମାନେ ଆଜି ଆମର ସାଙ୍ଗେ ଯେନ୍ ଚାଷୀ ଭାଇ ଅଛନ୍ ସେ ହେଲେ ଦୟାସାଗର ରାଉତ ଭାଇ ଆରୁ ତାଙ୍କର ଗାଁ ହଉଛେ ସିଙ୍ଗାରମୁଣ୍ଡା ଯେନ୍ଟା କି ଆମର ବଡଗାଁ ବ୍ଲକ ଥି ପଡୁଛେ। ତେବେ ଭାଇ ଜୁହାର
2: ଜୁହାର ଆଜ୍ଞା
1: ସ୍ୱାଗତ ଆପଣଙ୍କେ ଆମର ଆଜିର ବୈଠକି ଥି ବେଲେ ଆମର ଶ୍ରୋତା ଭାଇ ବହିନ ମାନେ ଜାଣିଛନ୍ ଯେ ଆପଣ ବି ଜଣେ ଭଲ ଚାଷୀ ଆଁ ପରିବେଶ ଉପରେ ବି ତାକେ ସୁହାଲା ବାଗିର ଚାଷବାସ କରବାର୍କେ ପସନ୍ଦ କରସନ୍ ଯେତେ ଦୂର ସମ୍ଭବ ହେସି ସେଟାକେ କରସନ୍ ବି ଆପଣ ବେଲେ ଇ ଚାଷବାସ ଭିତରେ କାଇଁ କାଇଁ ଏହାଦେକା ଅଛେ କାଣା କରିଥିଲେ କେନ୍ତା ହେଇଥିଲା ସେ ବିଷୟ ଟିକେ କହୁନ।
2: ହଁ ଆଜ୍ଞା ସମସ୍ତ ଚାଷୀ ଭାଇ ମାନଙ୍କୁ ମୋର ନମସ୍କାର।
1: ଆଜ୍ଞା

0: ହେଲା ସେଟା ଦୁଇ ପ୍ରକାର ହେସି, ଗୋଟେ ଖରାଟିଆ ବି ହେସି ଆଉ ଗୋଟେ ବର୍ଷା ଋତୁରେ ହେସି।
1: ଖରା ଦିନଟା କରିଥିଲି?
0: ହଁ ମୁଁ ଖରା ଦିନଟା କରିଥିଲି ଆଜ୍ଞା, ଆଉ ବର୍ଷା ଦିନଟା କରସି ଟିକେ କମ ଆକାରରେ ସେଟା କରସି।
1: ହେଲେ କର୍ଲା ଚାଷର ଲାଗି ପ୍ରସ୍ତୁତି ମାନେ କଲେନ କି?
0: କର୍ଲା ଚାଷ ଲାଗି ପ୍ରସ୍ତୁତି ହେଇଗଲାନ ଆଜ୍ଞା। ଖରା ଦିନିଆ ଯେନ୍ କର୍ଲା ଚାଷଟା ହେଇଥିଲା ଏଟା ତ ଆମର ବିଶେଷ କରି ଜାନୁଆରୀ ରୁ ଆରମ୍ଭ ହେଇଯାଇଛି। ଆଉ ଯେନ୍ ଜାଗାରେ ଦୋରସା ମାଟି ଥିବା
1: ଆଜ୍ଞା,
0: ହଁ ସେ ମାଟିରେ କର୍ଲା ଚାଷଟା ଆଜ୍ଞା ସବୁନୁ ବଢିଆ ଭାବରେ ହେଇପାରସି।
1: ବୋଲେ ଆପଣଙ୍କର ଅଞ୍ଚଳରେ ଯେନ୍ ମାଟିର ପ୍ରକାର ଅଛି, କେନ୍ ପ୍ରକାରର ମାଟି ଆପଣଙ୍କର?
0: ଆଜ୍ଞା ଆମର ଅଞ୍ଚଳର ମାଟିଟା ତ ଆଜ୍ଞା ମିଶାମିଶି ଆଏ, କେନ୍ ଜାଗାରେ ଦୋରସା ହଉଛେ, କେନ୍ ଜାଗାରେ ବାଲିଆ ହଉଛେ, କେନ୍ ଜାଗାରେ ପୁରା ନଗଡା ମାଟି।
1: ଆଜ୍ଞା, ତ ସବୁ ପ୍ରକାର ମାଟି ଅଛି ବୋଲେ ସେ ହିସାବରେ ତ ଚାଷ ମାନେ ଫେର ଚୟନ କରାଯାଉଥିବା କି ନାଇଁ?
0: ହଁ ଆଜ୍ଞା, ସବୁ ଜାଗାରେ ସେନ୍ତା ଚୟନ କରିକିରି କରାଯିସି।
1: ତ
0: କେନ୍ ମାଟିରେ କେନ୍ ଜିନିଷଟା ହେବା ସେଇ ଜାଗାରେ ଆମେ ସେ ମଞ୍ଜିଟାକେ ଲଗାସୁଁ, ଆମେ ଅଧିକ ଦୁଇ ପଇସା ଆଜ୍ଞା ଲାଭ ପାଇସୁଁ।
1: ଆଜ୍ଞା, ତ ଆପଣଙ୍କର ଅଧିକା କେନ୍ ପ୍ରକାରର ମାଟି ଅଛି?
0: ଆମର ଆଜ୍ଞା ଏଠି ସବୁ ତ ଆଜ୍ଞା ନଗଡା ମାଟି ଆଏ, କିନ୍ତୁ ତାକୁ ଆମେ ଖତ ସାର ଏମିତି ଦେଇକିରି ତାକୁ ଉର୍ବରତା କରିକିରି ରଖିଛୁ, ଯେନ୍ତାକି ଦୋରସା ମାଟି କୁହାଯାଇଛି। ସେଇ ହିସାବରେ ଆମେ ଖତ ଜୈବ ସାର ଏସବୁ ଦେଇକିରି ଆଜ୍ଞା ମାଟିକି ଆମେ ସୁନ୍ଦର ଭାବରେ ପ୍ରସ୍ତୁତ କରିକିରି ରଖିଛୁ।
1: ଆଜ୍ଞା ଆଜ୍ଞା,
0: ଆଜ୍ଞା ବର୍ଷା ଦିନେ ଯେନ୍ ଆମେ କଲରା ଚାଷ କରୁଛୁ ଆଜ୍ଞା, ଏବେ ଯେ ମୁଇଁ କରୁଛି ସେ ତ ଲାଗି ଆଜ୍ଞା ପୁରା ନିଗିଡା, ଯୋଉ ଜାଗାରେ ଆଜ୍ଞା ପାଣି ଜମିକିରି ନି ରହେ।
1: ହଁ, ବର୍ଷା ହେଲେ ତ ଅଧିକା ପାଣି ହେଲେ ତାର ମୂଳଟା ସୋହିଯିବା,
0: ଗୋଟେ ଏନ୍ତା ଜାଗା କରା ହେଇଛେ ବଗିଚା ହିସାବରେ ଯେ ଯେତିକି ପାଣି ବି ଆସବା ସବୁ ନିଗିଡି କରିକିରି ପଲାବା ସେଟା।
1: ଆଜ୍ଞା,
0: କର୍ଲା ଚାଷଟା ଆଜ୍ଞା ଆମର ଗୋଟେ ଜାଗା ଅଛି ସେଟା ବର୍ଷା ଦିନରେ, ସେଟା ଏବେ ବର୍ଷା ଦିନେ ମୂଳା ବି ସେ ଜାଗାରେ ହେବା।
1: ଆଜ୍ଞା,
0: ସବୁ ଜିନିଷଟା ଟିକେ ଟିକେ ଗୋଟେ ଚାଷୀ ଆଜ୍ଞା ବିଶେଷ କରି ଧ୍ୟାନ ଦେବାର କଥା ଯେ ଜୀବନରେ ଲୁଣ ଟିକେ ଯୋଉଟା ହାତ ତିଆରି ଯେନ୍ତା କରିନି ପାରବା ଚାଷୀ ସେଇ ଜିନିଷଟାକେ କିଣିବାର କଥା, ନାହିଁ ତ ସମସ୍ତେ ଚାଷୀ ପାଖରୁ କିଣିବାର କଥା।
1: ଆଜ୍ଞା, ବହୁତ ସୁନ୍ଦର କଥା ପଦେ କହିଲେ ଯେ। ତେବେ ଇ କର୍ଲା ଚାଷଟା ଯାହା କରିଥିଲେ ଯେନ୍ତା ବିକ୍ରି ବଟା ହେଲା, ଲାଭ କ୍ଷତି କେନ୍ତା ରହିଲା ଏଇ କର୍ଲା ଚାଷ?
0: ଆଜ୍ଞା, ଏଇ ବର୍ଷ ସୁନ୍ଦର ଭାବରେ ଲାଭ ପାଇଲି, ଆଉ କଲରା ଚାଷର ଗୋଟେ ଯେମିତି ଖାଇବ ପିତା ଗାଇବ ଗୀତା ତେବେ ସେ ହେବ ଜଗତ ଜିତା।
1: ଆଜ୍ଞା,
0: ଯେନ୍ସି ପନିପରିବା ଥିବା କିନ୍ତୁ କଲରା କେ ଜାଣିଥିବା ଲୋକମାନେ ଆଗରେ କିଣସନ୍।
1: ବିଲକୁଲ ସତ କଥା କହିଲେ,
0: ସେଟା ଦେହ ପାଇଁ ଆଜ୍ଞା ବହୁତ ବଢିଆ। ଆଉ ଏଇ କଲରାଟା ଆଜ୍ଞା ଆମର 45 ରୁ 50 ଦିନ ଭିତରେ ଅମଳ ହେଇଯାଇସି।
1: ଆଜ୍ଞା,
0: ଆଉ ଯେଉଁ ଆମର ଅଛି କାବେରୀ ରୋଷା ପ୍ରଗତି ଏମିତି ବିଭିନ୍ନ ପ୍ରକାର ଅଛି, ସେଗୁଡାକ ଆଜ୍ଞା 3 କିସମରେ ଅଛି।
1: ଆଜ୍ଞା,
0: କାବେରୀ 55 ରୁ 60 ଦିନ ଭିତରେ ହେସି, ରୋଷାଟା ଆଜ୍ଞା 52 ରୁ 55 ଏମିତି, ଆଉ ତାପରେ ପ୍ରଗତି ଯେଉଁ ଅଛି 100 ଦିନ ଭିତରେ ତାର ଅମଳ ସରି ଯାଉଛେ ସେଟା।
1: ଆଜ୍ଞା, ଏଟା ତ କହିଲେ ତାଙ୍କର ମାନେ ଭେରାଇଟି ମାନେ ତ ସାଇଜ ବି ତ ଏଥିରେ ରହୁଥିବା, କେନ୍ଟା ବଡ ସାଇଜ ରହୁଥିବା, କେନ୍ତା ଛୋଟଟା, କେନ୍ତା ମିଡିୟମଟା ହଉଥିବା, ତ ଏଇ ଭିତରେ ଆପଣ କେନ୍ ବିହନଟା ବାଛିକରି ଲଗେଇଥିଲେ ଆରୁ ସେଟା କେନ୍ ପ୍ରକାରର ଫଲ ହଉଥିଲା, ବଡ ହଉଥିଲା ନା?
0: ଆଜ୍ଞା, ଏଇ ବର୍ଷ 3 କିସମରୁ ଯେନ୍ତା ସଳ ହେବା 55 ରୁ 60 ଦିନ ଭିତରେ ଯେନ୍ତା ଅମଳ ହେଇପାରବା ସେ ଜିନିଷଟା କରିଥିଲି। କାହିଁକି ଆଜ୍ଞା ବିଲମ୍ବ ବିଷମ ଯଦି କରିଦେବେ ପାଣିର ବି ଆବଶ୍ୟକତା ଅଛି।
1: ଆଜ୍ଞା,
0: ଖରାଦିନେ ସବୁ ଜାଗାରେ ପାଣି ତ ହେଇ ନାଇଁ ପାରେ, ଶୁଖିଯିସି, ହଁ ତେଣୁ କରି ସେଟା ଏଇଟା ଆଜ୍ଞା 10 ରୁ 12 ସେଣ୍ଟିମିଟର ହେସି ଲମ୍ବଟା, ଆଉ ମଧ୍ୟମ ଧରଣର ଯେନ୍ ଅଛି ଆଜ୍ଞା 12 ରୁ 14 ସେଣ୍ଟିମିଟର ହେସି କଲରାଟା।
1: ଆଜ୍ଞା,
0: ଆଉ ଯେଟା ଆଜ୍ଞା ପୁରା ବିଳମ୍ବ କିସମ ଆଜ୍ଞା 15 ରୁ 18 ସେଣ୍ଟିମିଟର ହେସି, ପୁରା ସବୁଜ ଦିଶି, କଲରାଟା ସାଇଜ ଦିଶି, ପୁରା ଲମ୍ବା ହେସି, ଆଉ ଦେଖବାର ଲାଗି ଆଜ୍ଞା ବହୁତ ସୁନ୍ଦର।
1: ତେବେ ଖର୍ଚ୍ଚ ବାର୍ଚ୍ଚ କେତେ କାଣା ହେଇଥିଲା?
0: ଆଜ୍ଞା, ଖର୍ଚ୍ଚ ବାର୍ଚ୍ଚ ତ ସେମିତି କହିଲେ ଆମକୁ ଆଜ୍ଞା ଖାଲି ସାରଟା ଟିକେ କିଣିବାର ଲାଗି ପଡୁଛି, କାହିଁକି ନା ଆମର ତ ସବୁ ହଳ ଫଳ ସବୁ ନିଜର ହାତରେ ଅଛି, ଖାଲି ପରିଶ୍ରମରେ ଆଜ୍ଞା ଆମେ ଚାଷଟା କରୁଛୁ।
1: ଆଜ୍ଞା,
0: ଯଦି ଆମେ ଆଜ୍ଞା ଲେବର ଲଗାବୁ ଆଉ ଅନ୍ୟ ଅନ୍ୟ କରୁ ତାହେଲେ ଖର୍ଚ୍ଚଟା ଆମର ଆଜ୍ଞା ବହୁତ ମାଡିଯିବ, କିନ୍ତୁ ଆମର ପରିବାରରେ ତ ଅଛନ୍ତି, ବାପା ଅଛି, ମା ଅଛି, ସ୍ତ୍ରୀ ଅଛି, ସମସ୍ତେ ଏଗୁଡାକ ସାହାଯ୍ୟ କରୁଛନ୍ତି, ଯୋଉଟା ଆଜ୍ଞା ପାରିବୁନି ସେଠି ଲେବର ଆଜ୍ଞା ଆସନ୍ତି। ଲେବର ଭରସାରେ ଯଦି ଆମେ କରିବୁ ଆଜ୍ଞା, ଗୋଟେ ଚାଷୀ ଖାଲି ଲେବରକୁ ନେଇକିରି ଯଦି କରିବ ବୋଇଲେ କିଛି କରିପାରିବନି, ଆଜିକାଲି ତ ଆଜ୍ଞା ସବୁ ବାହାର ରାଜ୍ୟକୁ ପଳଉଛନ୍ତି, ଲୋକ ଆଉ ମିଳୁନାହାନ୍ତି,
1: ବୋଇଲେ ଖର୍ଚ୍ଚା ବର୍ଚ୍ଚା ହେନ୍ତା ବିଶେଷ କିଛି ନିହେ କହୁନ, ଯେହେତୁ ଘରେ ସମସ୍ତେ ମିଶିକରି। ଆଜ୍ଞା, ଲାଭ କେତେ ପାଇଛନ୍ ତାହେଲେ କହୁନ?
0: ଆଜ୍ଞା, ମୁଇଁ ବର୍ଷ ଲଗେଇଥିଲି ହାରାହାରି ଖରାଟିଆ ମିଶାମିଶି କରି ଆଜ୍ଞା 100 ମନ୍ଦା।

0: ଶହେ ମନାରେ ଆଜ୍ଞା ଖାଇ ପିଇ କରି ସାଇ ଭାଇକୁ ଦେଇ କରି ଆଜ୍ଞା 20-25 ହଜାର ଟଙ୍କା ମୋର ଲାଭ ହେଇଥିଲା ମାତ୍ର 100 ମନାରେ।
1: ଆଜ୍ଞା ଆଜ୍ଞା, ଭଲ କଥା ଆଜ୍ଞା। ତ କରଲା ସାଙ୍ଗେ ଆର କାଁ କରିଥିଲି ପନିପରିବା?
0: ଆଜ୍ଞା, ଝୁନଗାସ ଚାଷ ହାଇବ୍ରିଡ କରିଥିଲି।
1: ହଁ ହଁ, କେନ୍ତା କାଣା ସେଟା ବିକ୍ରି ବଟା ହେଲା, ସୁବିଧା ଅସୁବିଧା ସେ ବିଷୟରେ କହୁନ।
0: କାଇଁ କରି ଆଜ୍ଞା ବୋଇଲେ, ଗୁଟେ ପରିବା ଯଦି ଆମେ ଚାଷୀ ଭାଇ ମାନେ ବଜାର କେ ନେମୁ ଆଜ୍ଞା, ସେଟା ଆମକେ ନି ପୁଷାଏ।
1: ଆଜ୍ଞା
0: ହଁ, ଆଉ ଗ୍ରାହକ ବି ସେଟା କମି ଯାଇସନ୍। ସେଇଠି କୁନ୍ଦୁରୁ ଥିବା, ଭେଣ୍ଡି କିଛି ଥିବା, କିଛି ନେଲେ 10-15 କେଜି ଗୁଟେ ବଜାରରେ, କଲରା 10-15 କେଜି ଥିବା, ଝୁନଗା 10-15 କେଜି ଥିବା, ବୋଇଲେ ସବୁ ପ୍ରକାର ଯଦି ଅଛେ ପାଖରେ ଆମକେ ବିକବାର ଲାଗି ବି ସୁନ୍ଦର ଲାଗ୍ସି ଆଜ୍ଞା। ଆଉ ଗ୍ରାହକ ମାନେ ବି ସେ ଜାଗାକେ ଆସନ୍, ବେଶୀ ଯଦି ପରିବା ଯେନ୍ ଜାଗାରେ ଗଦା ହେଇଥିବା ଆଜ୍ଞା, ସବୁ ନିଶ୍ଚିତ ଭାବରେ ଆଜ୍ଞା ସେ ଗ୍ରାହକର ନଜରଟା ସେ ପାଖେ ରହିବ।
1: ଠିକ କଥା, ସେଟା ତ କହିଲେ। ତ ଆପଣ ଯେତେବେଳେ ବିକ୍ରି କରବାର କେ ଯାଉଥିଲେ କି ବେପାରୀ କେ ବି ଯଦି ଦଉଥିଲେ ବୋଇଲେ, କେତେ ପ୍ରକାର ପନିପରିବା ଦେଇଛନ୍?
0: କିଛିଟା ଆଜ୍ଞା ଫ୍ରି ଥିବା ବୋଇଲେ ଆମେ ନିଜେ ବିକି ଦଉଛୁ, ଆଉ ଯେତେବେଳେ ଆଜ୍ଞା ଗୋଟେ ଫର୍ଦର ହିସାବରେ ହେସି ସେ ଟାଇମରେ ଆଜ୍ଞା ବଜାରରେ କୁଟିଆ ଯାଇକିରି ବିକ୍ରି କରିନେ, ସେ ଟାଇମରେ ଆଜ୍ଞା ବେପାରୀ ମାନେ ବି ଆଇସନ୍, ଆଉ ଆମର ପାଖେ ପାଖେ ବେପାରୀ ମାନେ ବି ଆଉଛନ୍। ଆପଣ ବଜାର କେ ପହଞ୍ଚେଇ ଦେବେ, ଆମେ ଗାଡିରୁ ସେଟାକେ ନି ଉତରେଇ ଥିବେ ଆଜ୍ଞା, ବେପାରୀ ଆପଣଙ୍କର ପଇସାରେ ଲାଗିଯିବା, ଆମରୁ ନେଇଯିବା, ତାପରେ ଆଜ୍ଞା ଆଉ 10-15 ଟଙ୍କା ଚଢା ରେଟ୍ରେ ସେଇ ଜିନିଷଟାକେ ସେଇ ବଜାରରେ ଆପଣଙ୍କର ସାମ୍ନାରେ ସେ ବିକ୍ରି କରିଦେବା।
1: ଆଜ୍ଞା ଆଜ୍ଞା, ତେବେ ଆପଣଙ୍କର ପନିପରିବା ଚାଷରେ କାଁ କାଁ ସବୁ ଚାଷବାସ କରାହେଇଛି?
0: ଭେଣ୍ଡି ଖାଇବା ଲାଗି କିଛି, ମରିଚ ଭି, ଆଉ ସିଜନରେ ଆଜ୍ଞା ଆଳୁ କରିଥିଲି, ପିଆଜ।
1: ଆଜ୍ଞା, ବୋଲେ ସବୁ ପ୍ରକାର
0: ଏପର୍ଯ୍ୟନ୍ତ ଅଛି ଆଜ୍ଞା, ବିକ୍ରି କରୁଛି ସେଟା, ଏବେ ସୁଦ୍ଧା ବି ଆଜ୍ଞା ବିକ୍ରି କରୁଛି।
1: କେନ୍ତା କାଣା ରେଟ୍ ଚାଲିଛି ଇହାଦେ ପିଆଜର
0: ବଜାରରେ? ଆଜ୍ଞା 20ରେ ବି ଚଲୁଛି, ଏବେ ଆଜ୍ଞା ଟିକେ ସଢିବାର ଟାଇମଟା ଆସିଯାଉଛି, ସଢି ଯାଉଛି।
1: ଆଜ୍ଞା,
0: ସେଟା ଗ୍ରାହକ ଦେଖିକିରି ଜଣେ ଯଦି ଆସିଯିବା ବୋଇଲେ ଆଜ୍ଞା ତାକେ 10-15ରେ ବି ଛାଡି ଦିଆ ହଉଛି, ସଢି ଯିବାରୁ କିଛି ପଇସା ବନି ଯିବା।
1: ଆଜ୍ଞା, ତ ସଢି ଯାଉଛେ କେନ୍ତା କାଣା ତାର ସଂରକ୍ଷଣ କରୁଛନ୍ତି? ସଢୁଛେ ସଢବାରଟା ତ ନିହାତି ଭାବେ ସଢସି ଏ ଆଲୁ ପିଆଜ ଏଇ ସିଜନ ରେ ସଢସି ଏକା
0: ସଢସି। ଆଜ୍ଞା
1: ଆଜ୍ଞା, ତ ତାର ଲାଗି କିଛି ବ୍ୟବସ୍ଥା କରିଛନ୍ କେ?
0: ନାଇଁ ଆଜ୍ଞା, ବ୍ୟବସ୍ଥା ତ କିଛି ନାଇଁ ନ।
1: ଆଜ୍ଞା ଆଜ୍ଞା,
0: ସେଟା ଖୋଲା ଜାଗାରେ ଆମେ ଆମର ଯେମିତି ଦେହାତି ପ୍ରଣାଳୀରେ ଗାଁ ଗହଳିଆ ହିସାବରେ ଯେନ୍ ଟାଇପ ରେ ରଖବାର କଥା ସେଇ ଟାଇପ ରେ ରଖିକିରି ଯେତିକି ଦିନ ଯିବା ସେଇଟା ହିଁ ହେ।
1: ଆଜ୍ଞା, ତ ଯାହା ବି ଚାଷବାସ ମାନେ କରଲା କରିଛନ୍, ଝୁନଗା କରିଛନ୍, ତାର ବାଦେ ମର୍ଚି ଆରୁ ଆଲୁ ପିଆଜ ଏଇଟା ମାନେ କରିଛନ୍,
0: ଭେଣ୍ଡି ଆଜ୍ଞା ସେଟା ଖାଇବାର ଲାଗି କରା ହେଇଥିଲା,
1: ବାଇଗଣ ବି କିଛି ଥିଲା। ଆଜ୍ଞା, ତ ଇ ସବୁ ପନିପରିବା ଆପଣଙ୍କର କଥା ଯେନ୍ତା କହିଲେ କି ଚାଷୀ ନୁନ କେ ଛାଡି ଦେଲେ ଆର କୌଣସି ଜିନିଷ ବାହାରୁ ନି କିଣିବାର କଥା ବୋଲି କରି, ଗୋଟେ ଚାଷ କଲେ ଯାହା ବି ସୁବିଧା ଅସୁବିଧା ସେଠି ଦେଖା ଯାଏସି ଆରୁ ସେତାକେ ଯେନ୍ ହିସାବେ ଆପଣ ସମାଧାନ କରସନ୍ ସେ କଥା ମାନକେ ଟିକେ କହୁନ।
0: ଆମର ତ ଆଜ୍ଞା ଏଇଟା ବିଶେଷ କରି ଦେଖିଲା ବେଳେ ରୋଗ ପ୍ରୋକଟା ହଉଛେ ସବୁଠାରୁ ବଡ କ୍ଷତିକାର।
1: ଆଜ୍ଞା,
0: ବୋଇଲେ ସେଇଥିର ଲାଗି ଆମକେ ସେଇ ହିସାବରେ ଚଢବାର ଲାଗି ପଡ଼ସି, ସବୁବେଳେ ନୀତି ପ୍ରତି ସେ ତାର ଯାଞ୍ଚ କରବାର ଲାଗି ପଡ଼ସି, କେନ୍ ଜାଗାରେ ରୋଗ ହଉଛେ, କେନ୍ ଜାଗାରେ ପାଣିର ଅଭାବ, କେନ୍ ଜାଗାରେ ପତ୍ର ପୋଡି ଯାଉଛେ, କେନ୍ ଜାଗାରେ ଲାଲ ହେଇଯାଉଛେ, କେନ୍ ଜାଗାରେ ଝାଉଁଳା ହେଇଯାଉଛେ, ସେଟାକେ ଆଜ୍ଞା ପ୍ରତିଦିନ ଯେମିତି ଡାକ୍ତର ଆଜ୍ଞା ରୋଗୀ କି ଯେମିତି ଚେକ୍ କରସନ୍ ସେମିତି ଆଜ୍ଞା ସେଟାକେ ଆମେ ଚେକ୍ କରସୁଁ। ସାର କଥା ଆଜ୍ଞା, ପ୍ରଥମେ ତ ଆମେ ଯେମିତି ହେଲେ ଜୈବିକ ସାର ଦଉଛୁ, ଜୈବିକ ସାର ଦେଇ ସାରିଲା ପରେ ପୁଣି ଆଜ୍ଞା ଟିକେ ରାସାୟନିକ ଯେମିତି ହେଲେ ଟିକେ ବ୍ୟବହାର କରିବାର ଲାଗି ପଡୁଛି, ହଁ କମ ଭାବରେ।
1: ଆଜ୍ଞା, ତ ଜୈବିକ ରେ କାଣା କାଣା ସବୁ ଦଉଛନ୍, ଆପଣଙ୍କର ପାଖେ କାଣା ସବୁ ଅଛି?
0: ଆଜ୍ଞା, ଜୈବିକ କହିଲେ ଆମର ତ ଖାଲି ଏଠି ଗୋବର ଖତ,
1: ଆଜ୍ଞା,
0: ତାପରେ ରହିଲା ଆମର ଯୋଉ ପୁଆଳ ନଳା ଏଗୁଡାକ ଯୋଉ ଅଛି, ହଁ ଏଗୁଡାକ ବି ଦଉଛୁ।
1: ଆଜ୍ଞା,
0: ହଁ ଆଉ ଦରକାର ପଡିଲେ ଆଜ୍ଞା ବହୁତ କମ ହିସାବରେ ଆଜିକାଲି ତ ସାର ଦିଆ ଜିନିଷ ବିକିବାରଟା ବି ବିକ୍ରି କରୁଛୁ ଆଜ୍ଞା, କିନ୍ତୁ ଦେହ ପକ୍ଷରେ ଦେଲେ ସମସ୍ତ ଚାଷୀ ଭାଇ ମାନକେ ମୁଇଁ ଗୋଟେ ଜିନିଷ କହିବାର ଲାଗି ଚାହୁଁଛେ ଆଜ୍ଞା, ଆମେ ବଞ୍ଚିମା ସମସ୍ତଙ୍କୁ ବଞ୍ଚେଇବା, ଚାଷୀର ହାତରେ ଆଜ୍ଞା ଜୀବନ।
1: ଆଜ୍ଞା,
0: କାହିଁକି ନା ଆମେ ଯଦି ସେ ଖରାପ ସାର ଗୁଡାକ ଯଦି ଅତ୍ୟଧିକ ଦେବା, ଯେଟା କି ଆମର ଲିଭର ଖରାପ ହେବା, କିଡନୀ ଖରାପ ହେବା, ସମସ୍ତେ ମୃତ୍ୟୁ ମୁଖରେ ପଡିବେ, ଅଳ୍ପାୟୁଷ ହେଇଯିବେ, ତେଣୁ କରି ସମସ୍ତ ଚାଷୀମାନେ ଧ୍ୟାନ ଦେଇକିରି ନିଜେ ବଞ୍ଚିକିରି ଜଗତ କେ ବଞ୍ଚାଇବାର ହିସାବରେ ନିହେବା ପକ୍ଷରେ ଟିକେ ସାର ଦେଇକିରି, ନହେଲେ ଆମର ଖତ ଯୋଉ ଅଛି, ପତ୍ର ଏଗୁଡାକ ଯୋଉ ଅଛି, ନଳା ଏଇ ହିସାବରେ ଚାଷଟା କରାଗଲେ ଆଜ୍ଞା ବହୁତ ସୁନ୍ଦର।

0: ଗ୍ରାମ ସେବକ ଭାଇ ମାନେ
1: ଆଜ୍ଞା ଆପଣଙ୍କର କେନ୍ ଅସୁବିଧାଟା ହେଇଥିଲା ଆଉ କେନ୍ ପନିପରିବା ହେଇଥିଲା?
0: ଆଜ୍ଞା ମୋରଟା ଏଇ କଲରାରେ ହେଇଥିଲା ଆଜ୍ଞା, ପତ୍ର ଗୁଡାକ ଟିକେ ଲାଲ ଲାଲ ହେଇଯାଉଥିଲା। ଭେଣ୍ଡି ଆଉ ଆମର ଯୋଉ ଝନୁଗା ଏସବୁ ଠିକ ଥିଲା ଆଜ୍ଞା, ବିଲାତି ବି ସବୁ ଠିକ ଥିଲା। ହଁ, ଖାଲି କଲରାରେ ପ୍ରୋବ୍ଲେମ ଟିକେ ହେଇଥିଲା। ମତେ ସେଟା ସାର କହିଲେ ମଞ୍ଜିଟା ତମେ ବିଶୋଧନ କରିଥିଲ କି ନାହିଁ କହିଲେ, ମୁଁ କହିଲି ମଞ୍ଜିଟା ଆଜ୍ଞା ବିଶୋଧନ ହେଇଥିଲା। ତାପରେ ସେମାନେ ମତେ ବତାଲେ ସେ ଔଷଧଟା ଦେଇକିରି ତମେ ସ୍ପ୍ରେ କରବ, ସେଟା ଇଏ କରବ। ତାପରେ ମୁଁ ସେଟା କରଲା ପରେ ଆଜ୍ଞା ତାର ପ୍ରତିକାର ହବ, କିନ୍ତୁ ବହୁତ କମ ଲାଗିଥିଲା ଆଜ୍ଞା। ଆମେ ପ୍ରତ୍ୟେକ ଦିନ ଯାଉଛୁ, ସେଟାକେ ଭଲ ଭାବରେ ମୁଁ ତାର ଯତ୍ନ କରିଦେଲି
1: ଆଜ୍ଞା। ତ ଯେନ୍ ବିଭିନ୍ନ ପ୍ରକାର ପନିପରିବା ମାନେ କଲେ, ସେ ସବୁଥି ହାରାହାରି ଖର୍ଚ୍ଚଟା କେତେ ହେଲା ଆରୁ ଲାଭଟା କେତେ ପାଇଲି?
0: ଆଜ୍ଞା ଏ ବର୍ଷ ଆଜ୍ଞା ମୋର ଖର୍ଚ୍ଚଟା ହେଇଛି, ଯେତିକି ଚାଷ କରିଥିଲି
1: ଆଜ୍ଞା,
0: ମିନିମମ ଆଜ୍ଞା 10,000 ଭିତରେ ମାତ୍ର ଖର୍ଚ୍ଚ ହେଇଛି।
1: ଆଉ
0: ଲାଭଟା ଆଜ୍ଞା ଟୋଟାଲ କହିବାକୁ ଗଲେ ଆଳୁ ପିଆଜ ମରିଚ ଯେତିକି ଅଛି ଆଜ୍ଞା
1: ଆଜ୍ଞା
0: ସବୁଟାକୁ ନେଲେ ଆଜ୍ଞା ମୁଁ 70-80 ହଜାର ଟଙ୍କା ମୁଁ ଲାଭ ପାଇଛି ଏଇ ଅଳ୍ପ ଦିନରେ ଆଜ୍ଞା ଗୋଟିଏ ଚାଷରେ
1: ଆଜ୍ଞା। ତ ଏଇସବୁ କଥା ମାନେ ଏତେ ସୁନ୍ଦର ଭାବେ କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର
0: ଆଜ୍ଞା, ନମସ୍କାର।

0: ଶୋଷିକା
1: ହଏ ଦାଦା।
0: ଦେଖ ଭାଇ ତ ତାଙ୍କର ଚାଷବାସ କାମ ଥି ଲାଗି ପଡ଼ିଛନ୍, ଆରୁ ଇ ବାଗେର ଆମେ ଇ ଯେନ୍ ବର୍ଷା ମାସେ ଫେର୍ ଯୋଜନା କର୍ମା ଆରୁ ପନିପରିବା ମାନକେ ଚାଷବାସ କର୍ମା।
1: ହଁ ଦାଦା,
0: ବୋଇଲେ ଯେତେବେଳେ ଚାଷୀ ଭାଇ ବହିନ ମାନେ ଭଲସେ ଇ ଯେନ୍ ପନିପରିବା ମାନକେ ଉତ୍ପାଦନ କରି ନେଇ ପାରବାର ବର୍ଷା ମାସେ, ତାର ଲାଭ ଉଠାଇ କରି ଆମେ ବନେ ଲାଭ ପାଇ ପାର୍ମା।
1: ହଁ ଦାଦା, ହେଲେ ଲାଭ ପାଇବାର କଥା ନୁ ଏହା ଦେଖା ଆମର କଥା ଗଲାନ ଇ ଆମର ବୈଠକୀର ଯେନ୍ ସୂଚନା ମାନଙ୍କର। ତ ପହିଲା କରି ଯେନ୍ ସୂଚନା ଦେସୁ ଆମେ ବଜାର ହାଟର ଦରଦାମର ସୂଚନାଟା
0: ହୋଇଗା ହୋଇ
1: ସେଟା ଦଉ, ସେଟା ସିଧା ସିଧି ଯୋଡ଼ା ହେଇଛି ଆମର ଚାଷୀ ମାନଙ୍କର ଲାଭ ଉପରେ।
0: ହଇଗା ହଇ ବୋଇଲେ ରାଉରକେଲାର ଆଖର ପାଖର ବଜାର ହାଟନ ଆଲୁ କିଲୋ ପିଛା 20 ଟଙ୍କା, ପିଆଜ 25 ଟଙ୍କା, ଅଦା 80 ନୁ 100 ଟଙ୍କା, ଲେସୁନ 150 ନୁ 160 ଟଙ୍କା, ବିଲାତି 40 ନୁ 50 ଟଙ୍କା, ବାଇଗନ 30 ନୁ 40 ଟଙ୍କା, ଭେଣ୍ଡି 20 ନୁ 25 ଟଙ୍କା, ବରବଟି 40 ଟଙ୍କା, ଲାଉ ଗୁଟାକେ 15 ନୁ 20 ଟଙ୍କା, ଜହ୍ନି 30 ନୁ 40 ଟଙ୍କା, କାଖେର 20 ନୁ 30 ଟଙ୍କା, କଚା କଦେଲ 40 ନୁ 50 ଟଙ୍କା, କରଲା 40 ଟଙ୍କା, ବନ୍ଧାକୋବି 20 ନୁ 30 ଟଙ୍କା, ଫୁଲକୋବି 40 ଟଙ୍କା, ମାଖନ 20 ନୁ 30 ଟଙ୍କା, ସାରୁ 50 ଟଙ୍କା, ଗାଜର 40 ନୁ 50 ଟଙ୍କା, ବିଟ 40 ନୁ 50 ଟଙ୍କା, ପୁଟଲ 40 ଟଙ୍କା, ଆରୁ କଚା ମିର୍ଚା 80 ଟଙ୍କା।
1: ବୋଲେ ଇତାର ବାଦେ କିନି ଦାଦା ଆମର ପାନ ପାଗର ସୂଚନା ବି ଆସି ପହଞ୍ଚି ଯାଇଛି, ବୋଲେ ସେଟାକେ ବି ଦେଇଦଉ।
0: ହଇଗା ବୋଇଲେ ଆମର ପାନପାଗ ବିଭାଗ ସୁନ୍ଦରଗଡ଼ କିରେ ଏଠାନୁ ଯେନ୍ ସୂଚନା ଆସିଛେ ସେ ହିସାବ ନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ପ୍ରାୟତଃ ମେଘୁଆ ପାଗ ରହିବ ବୋଲିକିରି ଅନୁମାନ କରାଯାଉଛେ, ଆରୁ ସେ ହିସାବ ନ ଆମର ସୁନ୍ଦରଗଡ଼ ଜିଲ୍ଲାଥି ବର୍ଷା ପାନ ଭି ବର୍ଷିପାରେ ବୋଲିକିରି ସୂଚନାଟା ରହିଛେ। ଆରୁ ଯେନ୍ ପବନଟା ବୋହିବା ଇଟା ଘଣ୍ଟା ପ୍ରତି 11 କିଲୋମିଟର ହିସାବ ନ ବୋହିବା ବୋଲିକିରି ଅନୁମାନ କରାଯାଉଛେ, ଆରୁ ତାପମାତ୍ରାକେ ଯଦି ଦେଖ୍ମା ବୋଇଲେ ସବୁଠାନୁ ଏତକା 34 ଡିଗ୍ରୀ ସେଲସିୟସ୍, ଆରୁ ସବୁଠାନୁ କମ୍ 25 ଡିଗ୍ରୀ ସେଲସିୟସ୍ ରହିବାର ସମ୍ଭାବନା ରହିଛେ। ହେନ୍ତାନ ଆଦ୍ରତା ସବୁଠାନୁ ଅତକା 67% ଆରୁ ସବୁଠାନୁ କମ୍ 34% ରହବା ବୋଲିକିରି ଅନୁମାନ କରାଯାଉଛେ।
1: ବୋଇଲେ ଦାଦା
0: ହଇଗା
1: ଇ ସୂଚନା ମାନେ ଦଉ ଦଉ ଦେଖଗା ଆମର ବୈଠକୀ ସାରବାର ବେଲ ବି ଆସି ପହଞ୍ଚି ଯାଇଛି।
0: ବୋଇଲେ ବୈଠକୀ ସାରବାର ଆଗରୁ ଆମର ଚାଷୀ ଭାଇ ବହିନ ମାନକେ ଅନୁରୋଧ କି ସେମାନଙ୍କେ ଆମର କ୍ଷେତ ଖମାର କାର୍ଯ୍ୟକ୍ରମ କେନ୍ତା ଲାଗୁଛେ ଆରୁ କେନ୍ କେନ୍ ବିଷୟ ନ ଶୁଣବାର ଲାଗି ଚାହେଁସନ୍, ଇସବୁ ବିଷୟ ନ ମତାମତ ଦେଇକରି ଆମର ଇ ଠିକନାଥି

ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଶୁଣନ୍ତୁ ଔର ପ୍ୟାର ହୋ ଗୟା କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ।

ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ପରବର୍ତ୍ତୀ ଗୀତଟି। ବିରାସତ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଜସ୍ପିନ୍ଦର ନରୁଲା।

ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଜୁଦାଇ କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ଅଭିଜିତ।

ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ଅଶ୍ୱିନୀ ସଙ୍ଗୀତ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଶୁଣନ୍ତୁ ସମାଚାର ସନ୍ଧ୍ୟା ଏବଂ ପରେ ପରେ ରାତି 9ଟାରେ ରହିଛି ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପରବର୍ତ୍ତୀ ଗଜଲଟି ଶୁଣନ୍ତୁ। ନାଜିର ବନାରସୀଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଜଗଜିତ ସିଂ।

ଗୀତ ଏବଂ ଗଜଲ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗଜଲଟି ଶୁଣନ୍ତୁ, ରିୟାଜ କୈରାବଦୀଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଜଗଜିତ ସିଂ।

ଶ୍ରୋତାବନ୍ଧୁ, ଏହି ଗଜଲଟି ସହିତ ଶେଷ ହେଲା ଆଜିର ଗୀତ ଏବଂ ଗଜଲ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛି 8249809672।

9672। ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜି ଉସ୍ତାଦ ଅମଜାଦ ଅଲି ଖାନଙ୍କ ଦ୍ୱାରା ପରିବେଷିତ ସରୋଦ ବାଦନ ରାଗ ଚନ୍ଦ୍ରକଂସ।